ଆକାଶବାଣୀ ବାରିପଦା, ଆଜି ଗୁରୁବାର 1948 ଶତାବ୍ଦୀର ଭାଦ୍ର 5 ଦିନ, ତଦନୁଯାୟୀ ଇଂରାଜୀ 2026 ମସିହା ଅଗଷ୍ଟ ମାସ 27 ତାରିଖ। ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତେ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ତଥା ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛିକ୍ଷଣ ମଧ୍ୟରେ

ଶ୍ରୋତାବନ୍ଧୁ, ଏଥିଲା ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମର କଣ୍ଠଶିଳ୍ପୀମାନେ ଥିଲେ ଲୋପିତା ମିଶ୍ର, ମମତାରାଣୀ ସାହୁ, ଆରତୀ ମିଶ୍ର, ନାଜିଆ ଆଲମ, ମହାପ୍ରସାଦ କର ଏବଂ ନନ୍ଦିତା ରାୟ। ଗୀତଗୁଡ଼ିକ ଥିଲା ବିଷ୍ଣୁ ପ୍ରସାଦ ସାହୁ, ଗୁରୁକୃଷ୍ଣ ଗୋସ୍ୱାମୀ, ସାଲ ବେଗ, ଡକ୍ଟର ପ୍ରମିଳା ପାଢ଼ୀ ଏବଂ ଭୀମ ଭୋଇଙ୍କ ଗୀତ ରଚନାରୁ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା, ପରେ ପରେ ଶ୍ରୀମଦ ଭାଗବତ। ଆସନ୍ତୁ ଶୁଣିବା ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

ରାଜା ରଘୁଗଣ ଜଡ଼ ଭରତଙ୍କୁ ଜୀବନମୃତ ବୋଲି ଧିକ୍କାର କଲେ। ଭରତ ଶବ୍ଦଟିର ଏପରି ବ୍ୟାଖ୍ୟା କଲେ ଯେ ରାଜାଙ୍କ ଆତ୍ମବୁଦ୍ଧି ଦୂର ହୋଇଗଲା। ସେ ଶିବିକାରୁ ଓହ୍ଲାଇ ଭରତଙ୍କ ପାଦ ତଳେ ପଡ଼ି କ୍ଷମା ମାଗିଛନ୍ତି ଏବଂ ସେ ଯେଉଁ ତତ୍ତ୍ୱ ଉପଦେଶ ଦେଇଛନ୍ତି ତାହାକୁ ଆହୁରି ସହଜ ଭାବରେ ବୁଝାଇ ଦେବାକୁ ଅନୁରୋଧ କରିଛନ୍ତି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 149ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ଦାସରଥୀ ଦାସ। ସଙ୍ଗୀତ ପରିଚାଳନା କରିଥିଲେ ପ୍ରଫୁଲ୍ଲକର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ମହାପ୍ରସାଦକର, ଦୁଃଖିଶ୍ୟାମ ତ୍ରିପାଠୀ, ମହାପାତ୍ର ମିନତୀ ଭଞ୍ଜ ଏବଂ ଶୈଳଭମା ମହାପାତ୍ର।

0: ଶ୍ରୀମଦ୍ ଭଗବତ ଗୀତାରେ କୁହାଯାଇଛି, କାମ କ୍ରୋଧ ଲୋଭ ଏହି ତିନୋଟି ନରକର ଦ୍ୱାର ସ୍ୱରୂପ, ତେଣୁ ଏହି ମନ୍ଦଗୁଣକୁ ଅବିଳମ୍ବେ ତ୍ୟାଗ କରିବା ଉଚିତ୍। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ

0: ଚାଷୀ ଭାଇ ଭଉଣୀମାନେ, ନଡ଼ିଆରେ ଅଙ୍ଗୀୟ ବୃଦ୍ଧି, ଫୁଲ ଓ ଫଳ ଧରିବା ଅବସ୍ଥାରେ କାଳିମୁଣ୍ଡି ପୋକ ପରିଚାଳନା ପାଇଁ ବ୍ରାକୋନ କାର୍ଡ ଜୈବ ପରୀକ୍ଷାଗାରରୁ ଆଣି ଗଛ ବାହୁଙ୍ଗାରେ ବାନ୍ଧି ଦିଅନ୍ତୁ। ଆକ୍ରାନ୍ତ ବାହୁଙ୍ଗାକୁ କାଟି ପୋଡ଼ି ଦିଅନ୍ତୁ। ରାସାୟନିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ପ୍ରତି 10 ଲିଟର ପାଣିରେ 4 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ ନାମକ କୀଟନାଶକ କିମ୍ବା 4 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ ପତ୍ର ଉପରେ ସିଞ୍ଚନ କରନ୍ତୁ। ଏହି ମାସରୁ ଜାନୁଆରୀ ମାସ ପର୍ଯ୍ୟନ୍ତ ଆଫ୍ରିକୀୟ ଗେଣ୍ଡୁ ଲଗାଯାଇପାରିବ। ଆଫ୍ରିକୀୟ ଗେଣ୍ଡୁ କିସମଗୁଡ଼ିକ ହେଉଛି ଜାଇଣ୍ଟ ବଲ୍, ଆଫ୍ରିକାନ୍ ୟେଲୋ, ଏୟାର୍ଲି ୟେଲୋ, ଏୟାର୍ଲି ଅରେଞ୍ଜ, ଜାଇଣ୍ଟ ବଲ୍ ଆଫ୍ରିକାନ୍ ଅରେଞ୍ଜ ଓ ବ୍ରାଉନ୍ ଅଫ୍ ଗୋଲ୍ଡ ଇତ୍ୟାଦି। ଗଛ ଲଗାଇବା ପୂର୍ବରୁ ଏକର ପ୍ରତି 20 ଟନ୍ ଗୋବର ଖତ, 40 କିଲୋଗ୍ରାମ ଯବକ୍ଷାରଜାନ ସାର, 80 କିଲୋଗ୍ରାମ ଫସ୍ଫରସ ସାର ଓ 80 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। 25-30 ଦିନର ତଳି ବା ଡାଳି କଲମୀ ଉପର ବେଳା ରୁହନ୍ତୁ। ଶସ୍ୟଜାତୀୟ ଫସଲ, ମକା, ଚିନାବାଦାମ ଏବଂ ପନିପରିବା ଆଦି ଚାଷ ହୋଇଥିବା ଜମିରୁ ବଳକା ପାଣି ନିଷ୍କାସନର ବ୍ୟବସ୍ଥା କରନ୍ତୁ। ଝୋଟ କ୍ଷେତରୁ ଅତିରିକ୍ତ ଜଳ ନିଷ୍କାସନ କରନ୍ତୁ, କାରଣ ଏହା ଫାଇବର ବା ତନ୍ତୁର ଗୁଣ ଉପରେ ପ୍ରଭାବ ପକାଇଥାଏ। ବୁଣାଧାନରେ ଘାସମରା ଔଷଧ ପ୍ରୟୋଗ କରିନଥିଲେ ଧାନ ବୁଣିବାର 25-30 ଦିନ ପରେ ବେଉଷଣ କରିଦିଅନ୍ତୁ। ବର୍ଷା ଯୋଗୁଁ ଫସଲରେ ପତ୍ରପୋଡ଼ା, ଝାଉଁଳା, ମୂଳସଢ଼ା ଦେଖାଦେବାର ସମ୍ଭାବନା ଅଛି। ତେଣୁ ବର୍ଷା ଛାଡ଼ିଗଲା ପରେ ପ୍ରତି ଲିଟର ପାଣିରେ 2 ଗ୍ରାମ ମେଟାଲାକ୍ସିଲ ସହିତ ମାଙ୍କୋଜେବ କିମ୍ବା 2 ଗ୍ରାମ କାର୍ବେଣ୍ଡାଜିମ୍ ସହିତ ମାଙ୍କୋଜେବ 1 ଗ୍ରାମ ପ୍ଲାଣ୍ଟୋମାଇସିନ୍କୁ ମିଶାଇ ଫସଲର ମୂଳକୁ ସିଞ୍ଚନ କରନ୍ତୁ। ଜୈବିକ ଉପାୟରେ ଜୀବାଣୁଜନିତ ପତ୍ରପୋଡ଼ା ରୋଗ ପରିଚାଳନା ପାଇଁ ଏକର ପ୍ରତି 20 କିଲୋଗ୍ରାମ ଗୋବରକୁ 200 ଲିଟର ପାଣିରେ ମିଶାନ୍ତୁ ଏବଂ ଏହି ମିଶ୍ରଣକୁ ଭଲ ଭାବରେ ଛାଣି ଆକ୍ରାନ୍ତ କିଆରୀରେ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ରୋଗର ପରିଚାଳନା ପାଇଁ ଏକର ପ୍ରତି 600 ଗ୍ରାମ କପର ହାଇଡ୍ରୋକ୍ସାଇଡ୍ ନାମକ ଔଷଧ କିମ୍ବା 200 ଗ୍ରାମ ପ୍ଲାଣ୍ଟୋମାଇସିନ୍ ସହିତ 600 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ମିଶାଇ 200 ଲିଟର ପାଣିରେ ସିଞ୍ଚନ କରନ୍ତୁ। ବର୍ଷା ଛାଡ଼ିବା ପରେ ଧାନରେ ଲେଡ଼ାପୋକ ଲାଗିବାର ସମ୍ଭାବନା ଅଛି। ଏହାର ନିୟନ୍ତ୍ରଣ ପାଇଁ ଶୁଖିଲା ପାଗ ଦେଖି ସନ୍ଧ୍ୟା ସମୟରେ ପ୍ରତି ଲିଟର ପାଣିରେ 1.5 ମିଲିଲିଟର ହିସାବରେ ଲାମ୍ବଡ଼ା ସାଇହେଲୋଥ୍ରିନ୍ କିମ୍ବା 2 ମିଲିଲିଟର ହିସାବରେ କ୍ଲୋରୋପାଇରିଫସ୍ ସହିତ ସାଇପରମେଥ୍ରିନ୍ ସିଞ୍ଚନ କରନ୍ତୁ। ପୋକଗୁଡ଼ିକ ରାତ୍ରିଚର ହୋଇଥିବାରୁ କୀଟନାଶକକୁ ଉପରବେଳା କିମ୍ବା ସନ୍ଧ୍ୟା ସମୟରେ ସିଞ୍ଚନ କରନ୍ତୁ। ମୁଗ ଓ ବିରି ଫସଲରେ ପ୍ରାଥମିକ ଅବସ୍ଥାରେ ଯୌପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜାଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଯୌପୋକର ରାସାୟନିକ ଉପାୟରେ ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ୍ କିମ୍ବା 50 ଗ୍ରାମ ଏସିଡାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ମକା ଫସଲରେ ପତ୍ରପୋଡ଼ା ରୋଗ ହେବାର ସମ୍ଭାବନା ଅଛି। ବର୍ଷା ଛାଡ଼ିଗଲା ପରେ ଏହାର ପରିଚାଳନା ପାଇଁ ଏକର ପ୍ରତି 400 ଗ୍ରାମ ମାଙ୍କୋଜେବ୍ ନାମକ ଫିମ୍ପିନାଶକ କିମ୍ବା 400 ଗ୍ରାମ ଜିନେବ୍ ନାମକ ଫିମ୍ପିନାଶକ କିମ୍ବା କାରେବ୍ଜାନିମ୍ ଏବଂ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଶୁଖିଲା ପାଗ ଦେଖି ଆଖୁ ଫସଲରେ ନାଲିସଢ଼ା ରୋଗର ପରିଚାଳନା ପାଇଁ ଏକର ପ୍ରତି କାର୍ବେଣ୍ଡାଜିମ୍ 12% ସହିତ ମାଙ୍କୋଜେବ୍ 63% WP 400 ଗ୍ରାମ କିମ୍ବା ମେଟାଲାକ୍ସିଲ୍ ସହିତ ମାଙ୍କୋଜେବ୍ 64% 400 ଗ୍ରାମ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ଷା ପରେ ଲଙ୍କା ଓ ବାଇଗଣରେ ଫଳ ପଚା ରୋଗ ଲାଗିବାର ସମ୍ଭାବନା ଅଛି। ଏହି ରୋଗର ପରିଚାଳନା ପାଇଁ ଶୁଖିଲା ପାଗ ଦେଖି କାର୍ବେଣ୍ଡାଜିମ୍ 85% WP 2 ଗ୍ରାମ କିମ୍ବା କପର ଅକ୍ସିକ୍ଲୋରାଇଡ୍ 85% WP 3 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ବିଶେଷ ଭାବରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୋୟନ୍ତା।

ରିଲେକାରୀ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା, ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ସକାଳ 7:25ରେ ପ୍ରଚାର କରିବୁ ସାନ୍ତାଳୀ ଅଖଳା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଗୀତାଞ୍ଜଳି ସବୁଦିନ ପରି ସକାଳ 8:15ରେ। ମଧ୍ୟାହ୍ନ 12:00ରେ ପ୍ରଚାର କରିବୁ ଝୁମର ଗୀତ। ଆଜି ଏଥିରେ ରହିଛି ଶିଳ୍ପୀ ସନ୍ତୋଷ କୁମାର ବସାବସାଦୀଙ୍କ ପରିବେଷିତ ଝୁମର ଗୀତ। ଦିନ 1:20ରେ ପ୍ରଚାର କରିବୁ ମହିଳା ମହଲ କାର୍ଯ୍ୟକ୍ରମ। ଅପରାହ୍ନ 5:30ରେ ଶୁଣିପାରିବେ ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ।

ଗୀତାଞ୍ଜଳି ସବୁଦିନ ପରି ସକାଳ 8:15 ମଧ୍ୟାହ୍ନ 12:00 ପ୍ରଚାର କରିବୁ ଝୁମର ଗୀତ। ଆଜି ଏଥିରେ ରହିଛି ଶିଳ୍ପୀ ସନ୍ତୋଷ କୁମାର ବସାବସାଦୀଙ୍କ ପରିବେଷିତ ଝୁମର ଗୀତ। ଦିନ 1:20 ପ୍ରଚାର କରିବୁ ମହିଳା ମହଲ କାର୍ଯ୍ୟକ୍ରମ। ଅପରାହ୍ନ 5:30 ଶୁଣିପାରିବେ ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ସନ୍ଧ୍ୟା 6:00 ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭରେ ଶୁଣିପାରିବେ କେତୋଟି ଭକ୍ତି ଗୀତ। ସୁଗମ ସଙ୍ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:15। ସନ୍ଧ୍ୟା 6:30 ଶୁଣିପାରିବେ ବିକାଶ ମନ୍ତ୍ର କାର୍ଯ୍ୟକ୍ରମ। ଆଜି ଏହି କ୍ରମରେ ଆପଣମାନେ ଶୁଣିପାରିବେ ଆକାଶବାଣୀ ରାଉରକେଲା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ। ରାତି 7:00 ପ୍ରଚାର କରିବୁ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ରହିଛି ସାନ୍ତାଳୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିବେ ଶିଳ୍ପୀ ମହେନ୍ଦ୍ର ବାସ୍କେ ଏବଂ ସାଥୀ କଳାକାରମାନେ। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ଶୁଣିପାରିବେ ରାତି 7:30। ରାତି 8:00 ରହିଛି ଆପଣଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ସମୀପେଶୋ ଶ୍ରୋତାବନ୍ଧୁମାନଙ୍କ ଚିଠିପତ୍ରର ଉତ୍ତରକୁ ନେଇ ଆମର ଏହି କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:30। ରାତି 8:40 ଶୁଣିପାରିବେ ସଙ୍ଗୀତକୁ ନେଇ ଆମର ବିଶେଷ କାର୍ଯ୍ୟକ୍ରମ ଗୀତ ଅତୀତ। ଲୋକସଙ୍ଗୀତ କ୍ରମରେ ପ୍ରଚାର କରିବୁ ଦାସକାଠିଆ ଗୀତ। ଆଜି ରାତି 10:00 ପରିବେଷଣ କରିବେ ଶିଳ୍ପୀ ମାଟିଆ ସାହୁ ଏବଂ ସାଥୀ କଳାକାରମାନେ। ଏକକ ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ରାତି 10:30। ଶ୍ରୋତାବନ୍ଧୁ, ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରେଲୁକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଯୁବାଭାରତ ଦ୍ୱାରା ଏହି କାର୍ଯ୍ୟକ୍ରମ ଦେଶବ୍ୟାପୀ ଆୟୋଜିତ ହେଉଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତ୍ୟେକ ଜିଲ୍ଲାର ଦୁଇଟି ମହାବିଦ୍ୟାଳୟର ବିଦ୍ୟାର୍ଥୀ ଏଥିରେ ଅଂଶଗ୍ରହଣ କରିବେ। ଯୁବବର୍ଗଙ୍କୁ ଦେଶର କ୍ରୀଡ଼ାକ୍ଷେତ୍ର ସହ ଜଡ଼ିତ ହେବା ପାଇଁ ଏହି ଆଲୋଚନା ଏକ ପ୍ରତ୍ୟକ୍ଷ ମାଧ୍ୟମ ପ୍ରଦାନ କରିବ। ଓଡ଼ିଶାର 60ଟି ଅନୁଷ୍ଠାନକୁ ଏଥିପାଇଁ ଚୟନ କରାଯାଇଛି। କ୍ରୀଡ଼ାକ୍ଷେତ୍ର ପାଇଁ ଆଗ୍ରହୀ ଯୁବଗୋଷ୍ଠୀ ଏବଂ ଭାରତୀୟ ଖେଳାଳି ଓ ପଦକ ବିଜେତାଙ୍କ ମଧ୍ୟରେ ସିଧାସଳଖ ବାର୍ତ୍ତାଳାପ ପାଇଁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ଗୋଳାବନ୍ଧ ଧବଳେଶ୍ୱର ମନ୍ଦିର ପଡ଼ିଆରେ ନୂଆ ଗୋଳାବନ୍ଧ ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଏବଂ ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତଙ୍କୁ ଜମି ପଟ୍ଟା ବଣ୍ଟନ କରିବେ। ଗୋଳାବନ୍ଧ ଅଞ୍ଚଳର ମତ୍ସ୍ୟଜୀବୀ ଏବଂ ନୋଳିଆ ପରିବାରଙ୍କ ଆର୍ଥିକ ତଥା ସାମାଜିକ ସ୍ଥିରତାକୁ ସୁନିଶ୍ଚିତ କରିବା ସହ ଛେଳିଗଡ଼ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ପରିବାରଗୁଡ଼ିକୁ ସେମାନଙ୍କର ବୈଧ ଜମି ଅଧିକାର ମିଳିପାରିବ ବୋଲି ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ କହିଛନ୍ତି। ନେପାଳରେ ଆକସ୍ମିକ ବନ୍ୟାରେ ଶତାଧିକ ଭାରତୀୟ ନିଖୋଜ ଥିବା ଜଣାପଡ଼ିଛି। ଏଥିରେ ଥିବା ଓଡ଼ିଶାର ସମ୍ଭାବ୍ୟ ବ୍ୟକ୍ତିବିଶେଷଙ୍କୁ ସହାୟତା ଯୋଗାଇଦେବା ଲକ୍ଷ୍ୟ ନେଇ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସଠାରେ ଏକ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି। ନୂଆଦିଲ୍ଲୀସ୍ଥିତ ରାଜ୍ୟ ସରକାରଙ୍କ ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଟେଲିଫୋନ୍ ନମ୍ଘର ଜାରି କରାଯାଇଛି। ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ ତଥା ଗହ୍ମାପୂର୍ଣ୍ଣମୀ ଆଜି ପାଳନ କରାଯାଉଛି। ଏଥିପାଇଁ ରାଜ୍ୟର ପୁରପଲ୍ଲୀ ଉତ୍ସବ ମୁଖର ହୋଇ ଉଠିଛି। ରକ୍ଷାବନ୍ଧନ ସହ ଜଡ଼ିତ ଅନେକ ପୌରାଣିକ କାହାଣୀ ଏହି ପର୍ବର ଗୁରୁତ୍ୱ ବହନ କରିଥାଏ। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଶ୍ରୀ ସିଦ୍ଧ ବଳଦେବଜୀଙ୍କ ଜନ୍ମୋତ୍ସବ ପାଳନ ପାଇଁ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଠାକୁରଙ୍କ ଜନ୍ମଦିନ ତଥା ରାକ୍ଷୀ ପୂର୍ଣ୍ଣିମା ଅବସରରେ ପରମ୍ପରା ଅନୁଯାୟୀ ସ୍ୱତନ୍ତ୍ର ନୀତିକାତି ଅନୁଷ୍ଠିତ ହୋଇଛି। 1,00,000 ତୁଳସୀରେ ନିର୍ମିତ ତୁଳସୀ ମାଳ ଓ ଶ୍ରୀଅଙ୍ଗ ଆଭୂଷଣ ମହାପ୍ରଭୁଙ୍କଠାରେ ଲାଗି କରାଯିବ। ଏଥିପାଇଁ ଗତ ସନ୍ଧ୍ୟାରେ ଏକ ବିଶାଳ ପଟୁଆର ତଥା ତୁଳସୀ ଯାତ୍ରା ମାଉସୀମା ମନ୍ଦିର ସମ୍ମୁଖରୁ ବାହାରି ବଡ଼ଦେଉଳରେ ପହଞ୍ଚିଛି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ମୋ ବସ୍ରେ ମହିଳା ଯାତ୍ରୀଙ୍କ ପାଇଁ ଦେୟମୁକ୍ତ ଯାତ୍ରାର ବ୍ୟବସ୍ଥା କରାଯାଇଛି। କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ସିଦ୍ଦିକ ଆଲାମ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ଭଲପୁର, ବ୍ରହ୍ମପୁର ଏବଂ କେନ୍ଦୁଝରରେ ଚଳାଚଳ କରୁଥିବା ଆମ ବସ୍ଗୁଡ଼ିକରେ ମହିଳା ଯାତ୍ରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେଉଛି। ମାଲକାନଗିରିରୁ ଭୁବନେଶ୍ୱରକୁ ଆସନ୍ତା 3 ତାରିଖରେ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ 9 ଆସନ ବିଶିଷ୍ଟ ବିମାନ ମାଧ୍ୟମରେ ଏହି ବାଣିଜ୍ୟିକ ଉଡ଼ାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଟିକେଟ୍ ବୁକିଂ ପାଇଁ ଅନ୍ଲାଇନ୍ ପୋର୍ଟାଲ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ବିମାନ ସେବାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ପ୍ରସ୍ତୁତି ଜାରି ରହିଛି। ବିମାନ ବନ୍ଦରର ରନ୍ୱେ ଏବଂ ସୁରକ୍ଷା ବ୍ୟବସ୍ଥାର ମକ୍ଡ୍ରିଲ୍ ସଫଳତାର ସହ ଶେଷ ହୋଇଛି। ଡେରାସ ସି ଫୁଡ୍ ପାର୍କକୁ ଅଧିକ ବିକଶିତ କରିବା ଏବଂ ରପ୍ତାନୀ ପାଇଁ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଓ ମୂଲ୍ୟଯୋଗ କେନ୍ଦ୍ର ବିକଶିତ କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗତକାଲି ଅପରାହ୍ନରେ ଏହି ସି ଫୁଡ୍ ପାର୍କକୁ ପରିଦର୍ଶନ କରି ବିଭିନ୍ନ ବ୍ୟବସ୍ଥାର ସେ ସମୀକ୍ଷା କରିଛନ୍ତି। ନୀଳ ଅର୍ଥନୀତିର ପଦକ୍ଷେପ ସ୍ୱରୂପ ଡେରାସ ସି ଫୁଡ୍ ପାର୍କକୁ ଅଧିକ ଉପଯୋଗ କରିବା ଲକ୍ଷ୍ୟ ନେଇ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିଛନ୍ତି। ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଆସନ୍ତାକାଲି ହେବ। ଭାରତୀୟ ସମୟ 6:53 ଗ୍ରହଣ ଆରମ୍ଭ ହୋଇ 11:22 ଶେଷ ହେବ। ତେବେ ଓଡ଼ିଶା ସମେତ ଭାରତରେ ଏହା ଦୃଶ୍ୟମାନ ହେଉ ନଥିବାରୁ ଚନ୍ଦ୍ରଗ୍ରହଣ ରୀତିନୀତି ପାଳନ କରାଯିବ ନାହିଁ। ପରିବେଶ ସନ୍ତୁଳନ ଦିଗରେ ହ୍ରଦର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ହ୍ରଦ ଦିବସ ପାଳନ କରାଯାଉଛି। ଜୈବ ବିବିଧତା ବଜାୟ ରଖିବା ଏବଂ ପ୍ରାଣୀ ସମ୍ପଦକୁ ପ୍ରାକୃତିକ ଆବାସ ସ୍ଥାନ ପ୍ରଦାନ କରିବାରେ ହ୍ରଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହ୍ରଦ ପରିବେଶ ସଂରକ୍ଷଣ ନେଇ ସଚେତନତା ବୃଦ୍ଧି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2024 ଜାତିସଂଘ 27 ଅଗଷ୍ଟରେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଗତବର୍ଷ ପ୍ରଥମ ଥର ପାଇଁ ଏହି ଦିବସ ପାଳିତ ହୋଇଥିଲା। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଓ ପଶ୍ଚିମ ଜିଲ୍ଲାଗୁଡ଼ିକରେ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ରବିବାର କିମ୍ବା ସୋମବାର ବେଳକୁ ଏହା ଲଘୁଚାପରେ ପରିଣତ ହେବା ନେଇ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଲୋ ଇଣ୍ଡିଆ ବାର୍ତ୍ତାଳାପ କାର୍ଯ୍ୟକ୍ରମକୁ ଆଜି ଆଭାସୀ ମାଧ୍ୟମରେ ସମ୍ବୋଧନ କରିବେ। ଜାତୀୟ କ୍ରୀଡ଼ା ଦିବସ 2026 ପାଳନର ଅଂଶସ୍ୱରୂପ ମେରା

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ବିକିରଣ ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ଲୁସି ପଟ୍ଟନାୟକ।
1: କର୍କଟ ରୋଗୀଙ୍କ ସଂଖ୍ୟା ଏବେ ଦେଖାଯାଉଛି ଧୀରେ ଧୀରେ ବଢ଼ି ଚାଲିଛି। ଅନେକ ଲୋକ ମନେ କରୁଥିବେ ଯେ କର୍କଟ ରୋଗ ଏକ ଦୁର୍ଜୟ ରୋଗ, ଏହାର କୌଣସି ଚିକିତ୍ସା ନାହିଁ, କିନ୍ତୁ ଆଜି କର୍କଟ ରୋଗର ସଫଳ ଚିହ୍ନଟ ଓ ଚିକିତ୍ସା ଦ୍ୱାରା ହଜାର ହଜାର ରୋଗୀଙ୍କୁ ଅକାଳ ମୃତ୍ୟୁର ମୁଖରୁ ରକ୍ଷା କରାଯାଇପାରୁଅଛି। କର୍କଟ ରୋଗ ଚିକିତ୍ସା ପଦ୍ଧତିମାନଙ୍କ ମଧ୍ୟରୁ ସବୁଠାରୁ ସଫଳ ପଦ୍ଧତି ହେଉଛି ରେଡିଓଥେରାପି, ଯାହାକୁ କୁହାଯାଏ ବିକିରଣ ଚିକିତ୍ସା। ଆଜିକାଲି କୁହାହେଉଛି ରେଡିଏସନ୍ ଅଙ୍କୋଲୋଜି ବା ବିକିରଣ କର୍କଟ ଚିକିତ୍ସା। ଆୟୋନାଇଜିଂ ରେଡିଏସନ୍ର ସାହାଯ୍ୟରେ କର୍କଟ ରୋଗର ମାରାତ୍ମକ ଜୀବକୋଷଗୁଡ଼ିକ ନଷ୍ଟ କରି କର୍କଟ ଚିକିତ୍ସା କରାଯାଏ। ଏହି ତେଜସ୍ମିୟ ବିକିରଣ ସାହାଯ୍ୟରେ ଚିକିତ୍ସା ସମ୍ବନ୍ଧୀୟ ଫଟୋ ଉଠାଯାଇ ରୋଗର ନିଦାନ କରାଯାଇଥାଏ। ଏହି କୌଶଳକୁ ରେଡିଓଲୋଜି କୁହାଯାଏ। ରେଡିଓଲୋଜି ଓ ରେଡିଓଥେରାପି ଦୁଇଟି ଯାକ ସମ୍ପୂର୍ଣ୍ଣ ଅଲଗା ପଦ୍ଧତି ଓ ଏହାର ଉପଯୋଗିତା ମଧ୍ୟ ଭିନ୍ନ ଭିନ୍ନ। ତେଜସ୍ମିୟ ବିକିରଣ ଚିକିତ୍ସା କର୍କଟ ରୋଗର ସାମଗ୍ରିକ ଚିକିତ୍ସା ପ୍ରଣାଳୀର ଅବିଚ୍ଛେଦ୍ୟ ଅଂଶ, ଯାହା ବିନା କର୍କଟ ରୋଗର ଚିକିତ୍ସା ଅସମ୍ପୂର୍ଣ୍ଣ। ଏହି ବିକିରଣ ଚିକିତ୍ସାର ବହୁ ଉଦ୍ଦେଶ୍ୟ ଓ ଚରଣ ରହିଛି, ଯଥା ପ୍ରଥମ ହେଲା ରୋଗ ପ୍ରତିକାର ବ୍ୟବସ୍ଥା ବା କ୍ୟୁରେଟିଭ୍ ଇଣ୍ଟେଣ୍ଟ। କୌଣସି ଶଲ୍ୟ ଚିକିତ୍ସା ନକରି ବା ଯେଉଁଠାରେ ଶଲ୍ୟ ଚିକିତ୍ସା କରି ହୁଏ ନାହିଁ, ସେଠାରେ କେବଳ ବିକିରଣ ଦ୍ୱାରା କର୍କଟ ରୋଗର ପ୍ରତିକାର ପାଇଁ ତେଜସ୍ମିୟ ରଶ୍ମି ଚିକିତ୍ସା ବ୍ୟବହାର କରାଯାଏ। ଦ୍ୱିତୀୟ ହେଲା ଶଲ୍ୟ ଚିକିତ୍ସା ପରବର୍ତ୍ତୀ ଚିକିତ୍ସା, ଯେଉଁଠାରେ ରୋଗୀର ଶଲ୍ୟ ଚିକିତ୍ସା ହୋଇସାରିଥାଏ ସେ କ୍ଷେତ୍ରରେ ପରବର୍ତ୍ତୀ ସମୟରେ ରଞ୍ଜନ ରଶ୍ମି ଦ୍ୱାରା ଅତ୍ୟଧିକ ମାରାତ୍ମକ କୋଷିକାକୁ ନଷ୍ଟ କରିଦିଆଯାଏ। ତୃତୀୟ ହେଲା ଯନ୍ତ୍ରଣା ଲାଘବକାରୀ ଚିକିତ୍ସା, ବହୁ ସମୟରେ ଚତୁର୍ଥ ଅବସ୍ଥାରେ ପହଞ୍ଚିଥିବା ଓ ହାଡ଼କୁ ସଂକ୍ରମିତ କରିଥିବା କର୍କଟ ରୋଗରେ ରୋଗ ଉପଶମ କରିବାକୁ ଥିଲେ ରୋଗୀର ଅସହ୍ୟ ଯନ୍ତ୍ରଣାର ଉପଶମ ପାଇଁ ରଞ୍ଜନ ରଶ୍ମି ଚିକିତ୍ସାର ପ୍ରୟୋଗ ହୋଇଥାଏ। ଚତୁର୍ଥରେ ହେଲା ହେମୋଷ୍ଟାଟିକ୍ ବିକିରଣ ଚିକିତ୍ସା ବା ହିମୋଷ୍ଟାଟିକ୍ ରେଡିଓଥେରାପି। କେତେକ କର୍କଟ ଯଥା ଗର୍ଭାଶୟ ମୁଖ କର୍କଟ, ମଳଦ୍ୱାର ବା ମୁଖ ଗହ୍ୱର କର୍କଟ, ରୋଗୀ ଅତ୍ୟଧିକ ରକ୍ତକ୍ଷରଣର ଶିକାର ହୁଏ, ଯାହା ପାରମ୍ପରିକ ଚିକିତ୍ସାରେ ଆୟତ ହୁଏ ନାହିଁ। ଏହି ସ୍ଥଳରେ ଗର୍ଭାଶୟର କର୍କଟ ସ୍ଥାନ ଯଥା ଗର୍ଭାଶୟର ମୁଖ ବା ଗର୍ଭାଶୟ, ମୁଖ ଗହ୍ୱର, ଗଳା, ଟନ୍ସିଲ୍ ଓ ଗଳାଯନ୍ତ୍ର, ମଳଦ୍ୱାର, ଅସ୍ଥି ବା ହାଡ଼ ଓ ମାଂସପେଶୀର କର୍କଟରେ ଆକ୍ରାନ୍ତ ହୋଇଥିବା ସମୟରେ ତେଜସ୍ମିୟ ରଶ୍ମି ଦ୍ୱାରା ଚିକିତ୍ସା କରାଯାଏ। ଏହି ବିକିରଣର ମାତ୍ରା ଗ୍ରେ ଦ୍ୱାରା ମାପାଯାଏ, ଯାହାକି ପାଞ୍ଚ ସପ୍ତାହରୁ ଛଅ ସପ୍ତାହ ମଧ୍ୟରେ ପ୍ରାୟ 50-60 ଗ୍ରେ ପର୍ଯ୍ୟନ୍ତ ଦିଆଯାଏ। ଏହିଭଳି ସମୟରେ ଅନ୍ତରରେ ଦେଲେ ତାହା ଟ୍ୟୁମର କୋଷିକାକୁ ନଷ୍ଟ କରିଥାଏ ଓ ସାଧାରଣ କୋଷିକାଗୁଡ଼ିକ ରଞ୍ଜନ ରଶ୍ମି ପ୍ରଭାବରୁ ମୁକ୍ତ ହୋଇଥାନ୍ତି। ଏହି ଚିକିତ୍ସାର ପାର୍ଶ୍ୱ ପ୍ରତିକ୍ରିୟା ଭାବେ ତତ୍କ୍ଷଣାତ୍ 90 ଦିନ ମଧ୍ୟରେ ଦେଖାଯାଏ। ସେଥିରେ ବାନ୍ତି ଅନୁଭବ, ଚର୍ମରେ କଳାଦାଗ, ଲାଳକ୍ଷରଣ ଇତ୍ୟାଦି ଦେଖାଯାଏ। ହେଲେ ଏହାକୁ ଯଥେଷ୍ଟ ପାଣି ପିଇବା ଦ୍ୱାରା ଏବଂ ବାନ୍ତି ପ୍ରତିରୋଧ ଔଷଧ ଦ୍ୱାରା ଆୟତ କରାଯାଇପାରେ। ପରବର୍ତ୍ତୀ ସମୟରେ ଦେଖାଯାଉଥିବା ପାର୍ଶ୍ୱ ପ୍ରତିକ୍ରିୟା ଭାବେ ହାତ ଗୋଡ଼ ଫୁଲିଯିବା ଇତ୍ୟାଦି ଦେଖାଯାଏ। ଏହାକୁ ମଧ୍ୟ ଉପଯୁକ୍ତ ଔଷଧ ପ୍ରୟୋଗରେ ନିୟନ୍ତ୍ରଣ କରାଯାଏ। କଟକର ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନ୍ସର ସେଣ୍ଟରଠାରେ ଦିନକୁ ପ୍ରାୟ 200-300 ରୋଗୀଙ୍କୁ ରେଡିଓଥେରାପି ବିଭାଗରେ ଚିକିତ୍ସା କରାଯାଉଅଛି।
0: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ବିକିରଣ ଚିକିତ୍ସା, ଆଲୋଚନା କରିଥିଲେ ଡାକ୍ତର ଲୁସି ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ବର୍ତ୍ତମାନ ସମୟ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ କିଛିକ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନେପାଳରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ 160 ମୃତ, 750 ଅଧିକ ନିଖୋଜ। ନିଖୋଜଙ୍କ ମଧ୍ୟରେ 133 ଭାରତୀୟ ନାଗରିକ ରହିଥିବା ସୂଚନା। ବନ୍ୟାରେ ଅନେକ ଗାଁ ଏବଂ ସହର ସମେତ

ବାରଟିରୁ ଅଧିକ ଜଳ ବିଦ୍ୟୁତ୍ ପ୍ରକଳ୍ପ ଧ୍ୱଂସ। ନେପାଳକୁ ସମସ୍ତ ସହାୟତା ଯୋଗାଇ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଶ୍ୱାସନା। ନେପାଳ ବନ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ଲାଗି ଉତ୍ତରପ୍ରଦେଶ ଓ ବିହାରରେ ଏନ୍ଡିଆର୍ଏଫ୍ର 20 ଦଳ ମୁତୟନ। ନେପାଳ ପ୍ରଳୟଙ୍କରୀ ବନ୍ୟା ଓ ତଜ୍ଜନିତ ମୃତ୍ୟୁ ନେଇ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ। ଖେଲୋ ଇଣ୍ଡିଆ ବାର୍ତ୍ତାଳାପକୁ ଆଜି ଆଭାସୀ ଜରିଆରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। ଏବଂ ବିଶ୍ୱ ତାଇକୁଣ୍ଡ ପୁମ୍ସାଏ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ଗ୍ରାଣ୍ଡମାଷ୍ଟର ତ୍ରିଲୋକ ସୁବା। ନେପାଳରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ 160 ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାୟ 750ରୁ ଅଧିକ ଲୋକ ନିଖୋଜ ଥିବାବେଳେ ସେମାନଙ୍କ ମଧ୍ୟରେ 133 ଜଣ ଭାରତୀୟ ନାଗରିକ ରହିଥିବା ଜଣାପଡ଼ିଛି। ତିବତରୁ ସୃଷ୍ଟି ହୋଇଥିବା ଏହି ବନ୍ୟାରେ ଅନେକ ଗାଁ ଏବଂ ସହର ସମ୍ପୂର୍ଣ୍ଣ ଭାବେ ନିଶ୍ଚିହ୍ନ ହୋଇଯାଇଛି। କେତେକ ସ୍ଥାନରେ ଗୁରୁତ୍ୱପୂର୍ଣ୍ଣ ସଂଯୋଗୀକରଣ ରାସ୍ତା ଓ ପୋଲ ବନ୍ୟାଜଳରେ ଭାସିଯାଇଥିବାବେଳେ 12 ଅଧିକ ଜଳବିଦ୍ୟୁତ୍ ପ୍ରକଳ୍ପ ନଷ୍ଟ ହୋଇଛି। ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖନାଲ କହିଛନ୍ତି, ତିବତ ଅଞ୍ଚଳରେ ଗତକାଲି ସକାଳ 8:37ରେ ଭୂକମ୍ପ ଅନୁଭୂତ ହେବାର 3 ପରେ ଭୟଙ୍କର ବନ୍ୟା ଆରମ୍ଭ ହୋଇଥିଲା। ଭୂକମ୍ପ ପ୍ରଭାବରେ ବରଫଖଣ୍ଡ ଫାଟିଯିବା ଫଳରେ ଏଭଳି ବନ୍ୟା ସୃଷ୍ଟି ହୋଇଥିବା ପ୍ରାରମ୍ଭିକ ଭାବେ ଆକଳନ କରାଯାଇଛି। ନେପାଳର ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ନେପାଳ ତିବତ ସୀମାରେ ଲେଦେ ନଦୀରେ ଭୂସ୍ଖଳନ ଏବଂ ଜଳସ୍ତର ବୃଦ୍ଧି ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ରସୁବା ଜିଲ୍ଲା ତିମୁରେ ସହରରେ ଭୋଟେକୁସି ଅଞ୍ଚଳସ୍ଥିତ ତ୍ରିଶୁରୀ ନଦୀରେ ପ୍ରବେଶ କରିଥିଲା। ଏହି ବନ୍ୟା ନୁବାକୋଟ, ଚିତ୍ତବନ, ଗୋର୍ଖା, ତନହୁ ଏବଂ ନବଲପରାସୀ ସମେତ ଅନ୍ୟ ଜିଲ୍ଲାଗୁଡ଼ିକୁ ପ୍ରଭାବିତ କରିଥିଲା। ଏହି ବନ୍ୟାଜଳ ତୀବ୍ର ଗତିରେ କାଠମାଣ୍ଡୁର 200 ପର୍ଯ୍ୟନ୍ତ ଯାଇଥିଲା। ନେପାଳ ପୁଲିସ୍ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ବନ୍ୟାରେ 157 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 500 ଜଣ ନିଖୋଜ ଅଛନ୍ତି। ଚୀନ୍ର ସରକାରୀ ଚ୍ୟାନେଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚୀନ୍ ସୀମାରେ 3 ଜଣଙ୍କ ମୃତ୍ୟୁ ହେବା ସହ 265 ଜଣ ନିଖୋଜ ଅଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଆସିଥିବା ଭିଡ଼ିଓ ଫୁଟେଜ୍ ଅନୁଯାୟୀ, କାଦୁଅ ମିଶା ପାଣି ଓ ପଥର ତୀବ୍ର ବେଗରେ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଭସାଇ ନେଇଛି। ସେଠାକାର ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ପାଖାପାଖି 100 ଜଣ ଲୋକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ 30 ଜଣଙ୍କୁ କାଠମାଣ୍ଡୁସ୍ଥିତ ତ୍ରିଭୁବନ ବିଶ୍ୱବିଦ୍ୟାଳୟ ଶିକ୍ଷଣ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନେପାଳୀ ପ୍ରତିପକ୍ଷ ବାଲେନ୍ଦ୍ର ଶାହାଙ୍କ ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ଓ ସମସ୍ତ ମାନବୀୟ ସହାୟତା ଯୋଗାଇ ଦେବା ଲାଗି ଆଶ୍ୱାସନା ଦେଇଛନ୍ତି। ଇତିମଧ୍ୟରେ ଭାରତ ବନ୍ୟା ପ୍ରପୀଡ଼ିତ ନେପାଳକୁ ମାନବୀୟ ସହାୟତା ସ୍ୱରୂପ 10 ସାମଗ୍ରୀ ପଠାଇଛି। ଏଥିରେ ଜରୁରୀକାଳୀନ ସାମଗ୍ରୀ ସମେତ ଔଷଧ, ଅସ୍ଥାୟୀ ଆଶ୍ରୟସ୍ଥଳ, କମ୍ବଳ, ସୌର ଲ୍ୟାମ୍ପ ଏବଂ ସ୍ୱଚ୍ଛତା କିଟ୍ ପଠାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଏଭଳି ପରିସ୍ଥିତିରେ ଭାରତ ନେପାଳର ନାଗରିକମାନଙ୍କ ସହ ରହିଛି। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ନାଗରିକଙ୍କ ସମ୍ପର୍କରେ ସୂଚନା ଓ ସହାୟତା ଲାଗି ଜରୁରୀକାଳୀନ ଟେଲିଫୋନ୍ ନମ୍ଘର ଜାରି କରାଯାଇଛି। ସେହି ନମ୍ଘରଗୁଡ଼ିକ ହେଉଛି +977 985 131 6807 ଏବଂ +977 970 910 7500। ନେପାଳ ପର୍ଯ୍ୟଟନ ବୋର୍ଡ ପକ୍ଷରୁ ସହାୟତା ଲାଗି ଦେୟମୁକ୍ତ ଜରୁରୀ ନମ୍ଘର 1234, ହଟ୍ଲାଇନ୍ ନମ୍ଘର 1144 ଏବଂ ପୁଲିସ୍ ସହାୟତା ପାଇଁ 9851289445 ନମ୍ବର ଜାରି କରାଯାଇଛି। ଇତିମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ନିଖୋଜ ଲୋକଙ୍କ ସନ୍ଧାନ ଓ ଉଦ୍ଧାର ଲାଗି ଉଦ୍ୟମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେଠାକାର ପିପୁଲ୍ସ ଆର୍ମଡ୍ ପୋଲିସ୍ର 145 ଜଣ ଅଧିକାରୀ ଓ ଯବାନଙ୍କୁ ନେଇ ଗଠିତ ଦଳକୁ ପ୍ରଭାବିତ ସୀମାବର୍ତ୍ତୀ ଅଞ୍ଚଳକୁ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯାଇଛି। ବେଜିଂସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏକ ସହାୟତା ନମ୍ଘର ଜାରି କରାଯାଇଛି। ସେହି ନମ୍ଘରଟି ହେଉଛି 0086185142849005। ଏହି ନମ୍ଘରରେ ମଧ୍ୟ ହ୍ୱାଟ୍ସଆପ୍ରେ ସମ୍ପର୍କ କରାଯାଇପାରିବ। ସୂଚନା ଅନୁଯାୟୀ, କୈଳାସ ମାନସରୋବର ଯାତ୍ରାରେ ଯାଇଥିବା 50 ଜଣ ଭାରତୀୟ ତୀର୍ଥଯାତ୍ରୀ ନିଖୋଜ ଅଛନ୍ତି। ଉତ୍ତରପ୍ରଦେଶ ଏବଂ କେରଳ ସହିତ ଅନ୍ୟ କେତେକ ରାଜ୍ୟଗୁଡ଼ିକ ପକ୍ଷରୁ ମଧ୍ୟ ସହାୟତା ନମ୍ଘର ଜାରି କରାଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ, ଏହି ପ୍ରଳୟଙ୍କରୀ ବନ୍ୟାରେ ବିଶ୍ୱର 12 ଅଧିକ ଦେଶର ନାଗରିକମାନେ ନିଖୋଜ ଅଛନ୍ତି।
ବିଶେଷକରି ଆମେରିକା, ମାଲେସିଆ, ଲଣ୍ଡନ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ନେଦରଲ୍ୟାଣ୍ଡସର ଅଧିକ ସଂଖ୍ୟାରେ ନାଗରିକ ନିଖୋଜ

0: ରହିଥିବା କୁହାଯାଇଛି। ନେପାଳର ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ନେପାଳ ସେନାର 44 ଜଣ ଯବାନଙ୍କ ସମେତ 80 ଜଣ ସୁରକ୍ଷା ବଳ କର୍ମଚାରୀ ନିଖୋଜ ଅଛନ୍ତି। ନେପାଳ ଯାତ୍ରାରେ ଯାଇଥିବା କୋଲକାତାର 32 ଜଣ ଲୋକ ନିଖୋଜ ଅଛନ୍ତି। ଏକ ଟ୍ରାଭେଲ୍ ଏଜେନ୍ସି ପକ୍ଷରୁ ମାନସରୋବର ତୀର୍ଥଯାତ୍ରା ପାଇଁ ସେମାନେ ଯାଇଥିଲେ। ବୁଧବାର ସକାଳେ ସମ୍ପୃକ୍ତ ତୀର୍ଥଯାତ୍ରୀମାନେ ନେପାଳ ତିବ୍ଦତ ସୀମା ଅତିକ୍ରମ କରିବାର ଯୋଜନା ରହିଥିଲା, ତେବେ ସେବେଠାରୁ ସେମାନଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରୁନଥିବା ଜଣାପଡ଼ିଛି। ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସନ୍ଧାନ, ଉଦ୍ଧାର ଏବଂ ପୁନଃନିର୍ମାଣ କାର୍ଯ୍ୟ ଲାଗି ନେପାଳକୁ 25 ମିଲିୟନ୍ ନେପାଳୀ ଟାକା ସହାୟତା ଯୋଗାଇ ଦେବା ଲାଗି ଘୋଷଣା କରାଯାଇଛି। ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଓ ତଜ୍ଜନିତ ମୃତ୍ୟୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଭାରତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନେପାଳ ସରକାରଙ୍କୁ ସମସ୍ତ ସହାୟତା କରିବ ବୋଲି କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଘଟଣାରେ ଦୁଃଖ ପ୍ରକାଶ କରି ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ନିଖୋଜମାନଙ୍କ ସୁରକ୍ଷିତ ଓ ତ୍ୱରିତ ଉଦ୍ଧାର ନେଇ ଉପରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ନେପାଳୀ ପ୍ରତିପକ୍ଷଙ୍କ ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ନେପାଳରେ ଭୟଙ୍କର ବନ୍ୟା ପରେ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ ଏନ୍ଡିଆର୍ଏଫ୍ ପକ୍ଷରୁ ବିହାରରେ 9ଟି ଦଳ ଏବଂ ଉତ୍ତରପ୍ରଦେଶରେ 11ଟି ଦଳ ମୁତୟନ କରାଯାଇଛି। ଏନ୍ଡିଆର୍ଏଫ୍ କମାଣ୍ଡାଣ୍ଟ ଜ୍ଞାନେଶ୍ୱର ସିଂ କହିଛନ୍ତି ବିହାରରେ 9ଟି ଦଳ ମଧ୍ୟରୁ 2ଟି ଦଳକୁ ଗଣ୍ଡକ ନଦୀର ତଳିଆ ଅଞ୍ଚଳ, ପଶ୍ଚିମ ଚମ୍ପାରନ୍ ଏବଂ ମୁଜାଫରପୁରରେ ମୁତୟନ କରାଯାଇଛି। ଉତ୍ତରପ୍ରଦେଶରେ ମୁତୟନ ହୋଇଥିବା 11ଟି ଏନ୍ଡିଆର୍ଏଫ୍ ଦଳ ମଧ୍ୟରୁ କୁଶିନଗରଠାରେ 1ଟି ଦଳ ମୁତୟନ କରାଯାଇଥିବା ଶ୍ରୀ ସିଂ କହିଛନ୍ତି।
1: मुझे इस उसके ऊपर एक नजर बनाए रखे हुए है और स्टेट गवर्नमेंट साथ में उन्होंने भी एसेस करी है सिचुएशन के हिसाब से। हमने अपनी 2 टीम्स तो ऑलरेडी जो गंडक का जो रिवर बेसिन है वहां पे हमारी 2 टीम्स डिप्लॉय हो गई हैं और इधर यूपी में जो पार्ट हिट करने का है कुशीनगर इलाका तो वहां पे हमने अपनी टीम डिप्लॉय करेंगे। ऑलरेडी हमारी 9 टीम्स बिहार में डिप्लॉयड हैं और तकरीबन 11 टीम्स यूपी में भी डिप्लॉयड हैं।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନେପାଳ ବନ୍ୟା ନେଇ ବିହାର ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ଲାଗି ଏନ୍ଡିଆର୍ଏଫ୍କୁ ପ୍ରସ୍ତୁତ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଖେଲୋ ଇଣ୍ଡିଆ ବାର୍ତ୍ତାଳାପକୁ ସମ୍ବୋଧନ କରିବେ। ମେରା ଯୁବ ଭାରତ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ 2026ର ଅଂଶବିଶେଷ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଦେଶବ୍ୟାପୀ ଆୟୋଜିତ ହେବ ଏବଂ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ଜିଲ୍ଲାର 2ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ କ୍ରୀଡ଼ା, ଯୁବ ନେତୃତ୍ୱ, ସାମାଜିକ ଦାୟିତ୍ୱବୋଧ, ସ୍ୱେଚ୍ଛାସେବୀ କାର୍ଯ୍ୟ, ଫିଟ୍ନେସ୍ ଏବଂ ଦେଶ ନିର୍ମାଣ ଭଳି ମଞ୍ଚକୁ ଏକତ୍ର କରିବ। ଦେଶର କ୍ରୀଡ଼ା ଆଭିମୁଖ୍ୟ ନେଇ ଯୁବପିଢ଼ି ସିଧାସଳଖ ସେମାନଙ୍କ ମତ ବିନିମୟ କରିପାରିବେ। କାର୍ଯ୍ୟକ୍ରମରେ ଭାରତୀୟ କ୍ରୀଡ଼ାବିତ୍ ଓ ବିଭିନ୍ନ କ୍ରୀଡ଼ାରେ ପଦକ ହାସଲ କରିଥିବା କ୍ରୀଡ଼ାବିତ୍ମାନଙ୍କ ସହ ଛାତ୍ରଛାତ୍ରୀମାନେ କଥାବାର୍ତ୍ତା କରିବାର ବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମର ଏକ ବିଶେଷ ଉପାଦାନ ହେଉଛି ଯୁବ ସମ୍ବାଦ, ଯେଉଁଥିରେ ଯୁବ ପ୍ରତିଯୋଗୀମାନେ ସେମାନଙ୍କ ନିଜସ୍ୱ ବୁଦ୍ଧିମତା ଏବଂ ଲକ୍ଷ୍ୟ ହାସଲ ସମ୍ପର୍କରେ ଉପସ୍ଥାପନ କରିପାରିବେ। ସୂଚନା ଅନୁଯାୟୀ 5ଟି ପ୍ରସଙ୍ଗରେ ଆଲୋଚନା କରାଯିବ। ସେଗୁଡ଼ିକ ହେଉଛି କ୍ରୀଡ଼ା, ଅଲିମ୍ପିକ୍ସ ଲକ୍ଷ୍ୟ, ଯୁବ ନେତୃତ୍ୱ, ବିକଶିତ ଭାରତ ଓ ନିଶାମୁକ୍ତ ଯୁବା। ଦେଶରେ ଆଗାମୀ ମାସଗୁଡ଼ିକରେ ପିଆଜ ଦର ନିୟନ୍ତ୍ରଣରେ ରଖିବା ଉଦ୍ଦେଶ୍ୟରେ ଗଚ୍ଛିତ ପିଆଜରୁ ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇଛି। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 2025-26 ବର୍ଷରେ 307 ଲକ୍ଷ ମେଟ୍ରିକ୍ ଟନ୍ ଅଧିକ ପିଆଜ ଉତ୍ପାଦନ ହୋଇଥିବାରୁ ଆବଶ୍ୟକତା ପୂରଣ ଲାଗି ଏହା ଯଥେଷ୍ଟ ହେବ। ବିଶ୍ୱ ତାଏକୋଣ୍ଡୋ ପୁମ୍ସାଇ ପ୍ରତିଯୋଗିତାରେ ଭାରତ ପକ୍ଷରୁ ସିକ୍କିମ୍ର ଗ୍ରାଣ୍ଡ ମାଷ୍ଟର ତ୍ରିଲୋକ ସୁବା ପ୍ରତିନିଧିତ୍ୱ କରିବେ। ଦକ୍ଷିଣ କୋରିଆର ଚୁଞ୍ଚେଠାରେ ଆସନ୍ତା ମାସ 16 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ନେପାଳରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ 160 ଜଣ ମୃତ, 750ରୁ ଅଧିକ ନିଖୋଜ। ନିଖୋଜଙ୍କ ମଧ୍ୟରେ 133 ଜଣ ଭାରତୀୟ ନାଗରିକ ରହିଥିବା ସୂଚନା। ବନ୍ୟାରେ ଅନେକ ଗାଁ ଏବଂ ସହର ସମେତ 12ଟିରୁ ଅଧିକ ଜଳବିଦ୍ୟୁତ୍ ପ୍ରକଳ୍ପ ଧ୍ୱଂସ। ନେପାଳକୁ ସମସ୍ତ ସହାୟତା ଯୋଗାଇ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଶ୍ୱାସନା। ନେପାଳ ବନ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ଲାଗି ଉତ୍ତରପ୍ରଦେଶ ଓ ବିହାରରେ ଏନ୍ଡିଆର୍ଏଫ୍ର 20ଟି ଦଳ ମୁତୟନ। ନେପାଳ ପ୍ରଳୟଙ୍କରୀ ବନ୍ୟା ଓ ତଜ୍ଜନିତ ମୃତ୍ୟୁ ନେଇ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ। ଖେଲୋ ଇଣ୍ଡିଆ ବାର୍ତ୍ତାଳାପକୁ ଆଜି ଆଭାସୀ ଜରିଆରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ଏବଂ ବିଶ୍ୱ ତାଏକୋଣ୍ଡୋ ପୁମ୍ସାଇ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ଗ୍ରାଣ୍ଡ ମାଷ୍ଟର ତ୍ରିଲୋକ ସୁବା। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସନ୍ଥାଳୀ ଅଖଳ କାର୍ଯ୍ୟକ୍ରମ।

ଶେଷ ହେଲା ଶାନ୍ତିଳି ଆଖଡ଼ା କାର୍ଯ୍ୟକ୍ରମ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମରେ ଏକକ କଣ୍ଠଶିଳ୍ପୀ ଧନଞ୍ଜୟ ଶତପଥୀ।

ଶୁଣୁଥିଲେ କେତୋଟି ଶୁଭମ ସଙ୍ଗୀତ। କଣ୍ଠଶିଳ୍ପୀ ଥିଲେ ଧନଞ୍ଜୟ ଶତପଥୀ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛିକ୍ଷଣ ମଧ୍ୟରେ

ହଁ ଶ୍ରୋତା ବନ୍ଧୁ, ରାକ୍ଷୀ କେବଳ ଗୋଟିଏ ରଙ୍ଗ ବେରଙ୍ଗର ସୂତା ନୁହେଁ, ଏହା ହେଉଛି ଭାଇ ଭଉଣୀଙ୍କ ମଧୁର ସମ୍ପର୍କ, ଅଭିମାନ ଏବଂ ସୁରକ୍ଷାର ଏକ ପ୍ରତିଶ୍ରୁତି। ଗୋଟିଏ ପଟେ ଭଉଣୀର ସ୍ନେହପୂର୍ଣ୍ଣ ପ୍ରାର୍ଥନା, ଆଉ ଅନ୍ୟପଟେ ଭାଇର ଭଲ ପାଇବାର ସୁରକ୍ଷା କବଚ। ତେବେ ଚାଲନ୍ତୁ ଆଜିର ଏହି ମିଠା ସମ୍ପର୍କକୁ ଆହୁରି ଖାସ କରିବା ପାଇଁ ଶୁଣିବା ଏହି ସଙ୍ଗୀତ।

ହଁ ଶ୍ରୋତା ବନ୍ଧୁ, ନିଶ୍ଚିତ ଭାବେ ରାକ୍ଷୀର ପରମ୍ପରା ଖୁବ୍ ବେଶି ପୁରୁଣା ନହେଲେ ବି ବେଶ୍ ପୁରୁଣା। ଆର୍ଯ୍ୟମାନଙ୍କ ସମୟରୁ ଏହି ପରମ୍ପରା ଆଜି ଯାଏଁ ଗଡ଼ିଆସୁଛି। ଅନେକ ବର୍ଷ ଧରି ଦେବତା ଓ ରାକ୍ଷସମାନଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିଲା। ଦେବରାଜ ଇନ୍ଦ୍ରଙ୍କ ନେତୃତ୍ୱାଧୀନ ଦେବତାଗଣ ଅସୁରଙ୍କଠାରୁ ହାରି ପରାଧୀନ ହେଲେ। ଅସୁରମାନେ ସ୍ୱର୍ଗ ଅଧିକାର କଲେ। ଉପାୟଶୂନ୍ୟ ହୋଇ ଦେବରାଜ ଇନ୍ଦ୍ର ଶ୍ରାବଣ ଚତୁର୍ଦ୍ଦଶୀ ଦିନ ଦେବଗୁରୁ ବୃହସ୍ପତିଙ୍କ ଶରଣ ପଶିଲେ। ପୂର୍ଣ୍ଣମୀର ପ୍ରାତଃ କାଳରେ ରକ୍ଷାବନ୍ଧନ କରିବେ ବୋଲି ଦେବଗୁରୁ ପ୍ରତିଶ୍ରୁତି ଦେଇଥିଲେ। ଦେବଗୁରୁ ବୃହସ୍ପତି ନିଜ ବଚନ ଅନୁଯାୟୀ ଇନ୍ଦ୍ରଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିଲେ। ଏହାପରେ ଇନ୍ଦ୍ର ଅସୁରମାନଙ୍କ ସହ ଲଢ଼ି ଜୟଯୁକ୍ତ ହେଲେ। ସେବେଠାରୁ ରକ୍ଷାସୂତ୍ର ବାନ୍ଧିବାର ଏକ ପରମ୍ପରା ଆମ ମାନସିକତାରେ ବେଶ୍ ଗଢ଼ି ଉଠିଛି।

ଏ ରକ୍ଷାସୂତ୍ର ଏକ ସାଧାରଣ ସୂତାର ଡୋର ନୁହେଁ ଶ୍ରୋତାବନ୍ଧୁ। ଭାଇ ହାତରେ ଥିବା ପ୍ରେମ, ଭାବନା ଓ ପ୍ରତିଜ୍ଞାର ପ୍ରତୀକ, ଯାହା ଭଉଣୀଟିକୁ ସବୁ ବିପଦରୁ ରକ୍ଷା କରିଥାଏ। ହଁ ଶ୍ରୋତାବନ୍ଧୁ, ଏହି ଡୋରଟି ଭଉଣୀର ଭାଇ ପ୍ରତି ଥିବା ଭଲ ପାଇବା ଓ ସ୍ନେହର ବନ୍ଧନ, ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ମଜବୁତ କରେ ଏହି ପବିତ୍ର ରକ୍ଷାବନ୍ଧନ।

ହଁ ଶ୍ରୋତା ବନ୍ଧୁ, ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀଟିଏ ମଙ୍ଗଳ କାମନା କରି ଭାଇ ହାତରେ ରାକ୍ଷୀ ବାନ୍ଧି ସ୍ନେହ ଓ ସୁରକ୍ଷାର ଅଳି କରିଥାଏ। ସାରା ଭାରତରେ ଝିଅମାନେ ଏହି ସୁନ୍ଦର ପର୍ବଟିକୁ ଆଗ୍ରହର ସହ ବେଶ ଅପେକ୍ଷା କରିଥାନ୍ତି। ରକ୍ଷାସୂତ୍ର ଭାବେ ହାତରେ ବନ୍ଧା ଯାଉଥିବା ଏ ପବିତ୍ର

0: ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଶ୍ରୋତାବନ୍ଧୁ, ସନାତନ ହିନ୍ଦୁ ସଂସ୍କୃତିରେ ରକ୍ଷାବନ୍ଧନ ବେଶ୍ ମହତ୍ତ୍ୱ ରଖେ। ପୁରାଣ ପୃଷ୍ଠାରୁ ଇତିହାସ ପୃଷ୍ଠା ଯାଏଁ ରକ୍ଷାବନ୍ଧନର ମମତ୍ୱବୋଧ ଦେଖିବାକୁ ମିଳେ। ରାକ୍ଷୀ ପୂର୍ଣ୍ଣିମା ଆସିଲେ ମନେ ପଡ଼ନ୍ତି ହୁମାୟୁନ ଓ କର୍ଣ୍ଣାବତୀ, ଆଲେକ୍ଜାଣ୍ଡାରଙ୍କ ପତ୍ନୀ ଓ ଗୁରୁ ଚନ୍ଦ୍ରଶେଖର ଆଜାଦ ଓ ନିରାଶ୍ରୟ ବୃଦ୍ଧା। ସମ୍ପର୍କରୁ ସୂତା ରାକ୍ଷୀ ପୂର୍ଣ୍ଣିମା ରାଜା ପଳି ଓ ମା ଲକ୍ଷ୍ମୀ, ଶ୍ରୀକୃଷ୍ଣ ଓ ଦ୍ରୌପଦୀଙ୍କୁ ଭାଇ ଭଉଣୀର ମହତ୍ତର ମହନୀୟ ସମ୍ପର୍କରେ ବାନ୍ଧି ଦେଇଥିଲା।

0: ପାଣି ପବନ ସବୁ ସମାଧାନ କରତେ ହୋ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
0: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଠେ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
0: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
2: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
0: ଚାଲ।
3: ଚାଷୀ ଭାଇ ଭଉଣୀ ମାନେ, ପିଏମ
4: ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
5: ହଁ ଶ୍ରୋତା ବନ୍ଧୁ, ରାକ୍ଷୀର ସୂତା ଛୋଟ ହେଲେ ବି ଭାଇ ଭଉଣୀର ସ୍ନେହ ବନ୍ଧନ ବହୁତ ବଡ଼। ଏ ପବିତ୍ର ବନ୍ଧନ ଜନ୍ମ ଜନ୍ମାନ୍ତରର ସ୍ମୃତି ହୋଇ ରହୁ। ଭାଇର ମୁଣ୍ଡ ଉପରେ ସଦା ଭଉଣୀର ଆଶୀର୍ବାଦ ଓ ଭଉଣୀର ଜୀବନରେ ସଦା ଭାଇର ସୁରକ୍ଷା ରହୁ।

ଶେଷ ହେଲା ଝୁମର ଗୀତ। ପରିବେଷଣ କରିଥିଲେ ଶିଳ୍ପୀ ସନ୍ତୋଷ କୁମାର ବସା ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଭଉଣୀମାନଙ୍କୁ ନମସ୍କାର ତଥା ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ହଁ ଭଉଣୀ, ଆଜି ଆପଣମାନଙ୍କ ପାଇଁ ରଖିଛୁ ଅନେକ କଥା। ତେବେ ଆସନ୍ତୁ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ।

ଡାକୁଛି ତୁମକୁ ଜୀବନ ସାରା, ତୁମେ ସହଜେ ତାହାତେ ନଦୀ ଅଧରା। ଯିଏ ଡାକୁଛି ତୁମକୁ ଜୀବନ ସାରା, ତୁମେ।

ହଁ ଭଉଣୀ, ଆମେ ପ୍ରତିବର୍ଷ ଏହି ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣମୀକୁ ବହୁ ଆଡ଼ମ୍ବର ସହକାରେ ପାଳନ କରିଥାଉ। ହେଲେ ଭଉଣୀ, ମନେ ରଖିବା ଉଚିତ, ଏ ବନ୍ଧନ ଏପରି ଏକ ବନ୍ଧନ ଯାହା ଭାଇ ଭଉଣୀଙ୍କର ସମ୍ପର୍କକୁ ସୁଦୃଢ଼ କରିଥାଏ। ଭଉଣୀ ତାର ଶାଶୁ ଘରେ ଥାଉ କି ବାପ ଘରେ।

ନିଜକୁ ଅସୁରକ୍ଷିତ ମନେ କରୁଥିବା ବେଳେ ଭାଇ ତାର ରକ୍ଷା କବଚ ହୋଇ ସୁରକ୍ଷା ଦେଇଥାଏ। ଆହୁରି ମଧ୍ୟ ଏହି ଶୁଭ ଦିନରେ ପ୍ରଭୁ ଶ୍ରୀ ବଳଦେବ ଜନ୍ମଗ୍ରହଣ କରିଥିଲେ। ସେ ମାତା ଦେବକୀଙ୍କର ସପ୍ତମ ଗର୍ଭର ସନ୍ତାନ ଥିଲେ। ମାତା ଦେବକୀ ଏକ ଅଲୌକିକ ଶକ୍ତିକୁ ଗର୍ଭରେ ଧାରଣ କରିବାର ଅନୁଭବ କରିଥିଲେ। ମାତ୍ର କଂସର ଅତ୍ୟାଚାରରେ ଶିଶୁକୁ ରକ୍ଷା କରିବା ପାଇଁ ଭଗବାନ ବିଷ୍ଣୁ ଯୋଗମାୟାଙ୍କୁ ଆଦେଶ ଦେଇଥିଲେ ଯେ ସେ ବଳରାମଙ୍କୁ ଗୋପପୁରରେ ବାସୁଦେବଙ୍କର ପ୍ରଥମ ପତ୍ନୀ ରୋହିଣୀଙ୍କର ଗର୍ଭକୁ ସ୍ଥାନାନ୍ତରିତ କରିବା ପାଇଁ। ଆହୁରି ମଧ୍ୟ କୁହାଯାଏ ଯେ ବଳରାମ ଶ୍ଳେଷ ନାଗର ଅବତାର ବୋଲି, ଯିଏକି ନିଜର ଫଣାରେ ପୃଥିବୀକୁ ଧାରଣ କରିଥିଲେ। ବଳରାମଙ୍କର ସାନ ଭାଇ ମହାପ୍ରଭୁ ଶ୍ରୀକୃଷ୍ଣ ଥିଲେ ବଳରାମଙ୍କ ଠାରୁ 1 ବର୍ଷ 8 ଦିନର ବଡ଼। ପ୍ରଭୁ ଶ୍ରୀକୃଷ୍ଣ ଜଟିଳ ନୀତିରେ ମହାଭାରତର ମହାନାୟକ ସାଜିଥିଲା ବେଳେ ବଳରାମ ଅତି ସରଳ ଓ ଶାନ୍ତ ସ୍ୱଭାବର ଥିଲେ। ସେ କହ୍ନେଇର କୂଟନୀତିକୁ ଆଦୌ ବୁଝିପାରୁନଥିଲେ, ହେଲେ ସେ ସଦାସର୍ବଦା ଶ୍ରୀକୃଷ୍ଣଙ୍କର ପାଖେ ପାଖେ ଥିଲେ। କୁକୁମ୍ବୀଙ୍କର ପୁତ୍ରୀ ରେବତୀ ବଳରାମଙ୍କର ପତ୍ନୀ ଥିଲେ। ପୁଣି ବଳରାମ କୃଷକ ଭାଇମାନଙ୍କର ଆଦର୍ଶ ଓ ପ୍ରେରଣା ଥିଲେ, ତେଣୁ ସେ କାନ୍ଧରେ ଲଙ୍ଗଳ ଧରି କୃଷିକାର୍ଯ୍ୟର ଆଧାର ସ୍ୱରୂପ ଥିଲେ। ତେଣୁ ଏହି ଦିନଟିକୁ ସମସ୍ତେ ଆନନ୍ଦ ଓ ଉଲ୍ଲାସର ସହ ଭକ୍ତିପୂତ ଚିତ୍ତରେ ପାଳନ କରିବା ଉଚିତ।

ଭଉଣୀ, ସକାଳର ନୂତନ ସୂର୍ଯ୍ୟଙ୍କର ଉଦୟ ହେବା ସହ ସକଳ ଜୀବଜଗତ ଚଳଚଞ୍ଚଳ ହୋଇଉଠେ, ଆଉ ତାପରେ ସମସ୍ତେ ଲାଗିଯାଆନ୍ତି ନିଜର ଅତ୍ୟାବଶ୍ୟକୀୟ ସାମଗ୍ରୀ, ଖାଦ୍ୟ, ବସ୍ତ୍ର ଆଉ ଘରଟିଏ ତିଆରି କରିବାର କାମରେ। ଏଇ ସବୁଠାରୁ ଖାଦ୍ୟ ସମସ୍ତଙ୍କର ପ୍ରଥମ ଆବଶ୍ୟକ ପଦାର୍ଥ ଅଟେ। ତେଣୁ ସେଇ ଖାଦ୍ୟ ନଷ୍ଟ କରିବା ଜଘନ୍ୟ ଅପରାଧ ନୁହେଁ କି? ସେଇଥିପାଇଁ ତ ଖାଦ୍ୟକୁ ମା ଲକ୍ଷ୍ମୀଙ୍କର ସହିତ ତୁଳନା କରାଯାଇଛି।

ସେଇ ଦୃଷ୍ଟିରୁ ପ୍ରତ୍ୟେକ ମା ଖାଦ୍ୟ ନଷ୍ଟ ନ ହେବା ପ୍ରତି ଯତ୍ନଶୀଳ ହେବା ଉଚିତ। ପ୍ରଥମତଃ ଛୋଟ ପିଲାମାନଙ୍କୁ ତାଙ୍କର ଆବଶ୍ୟକତା ଅନୁସାରେ ଖାଦ୍ୟ ଦେବା ଉଚିତ, ଯେପରି ସେମାନେ ସବୁ ଖାଦ୍ୟ ଖାଇପାରିବେ। ସାଧାରଣତଃ ପିଲାମାନେ ସବୁ ପରିବା ଖାଇବାକୁ ପସନ୍ଦ କରନ୍ତି ନାହିଁ, ମାତ୍ର ସେହି ପରିବାକୁ ଅଳ୍ପ ବେସନ ବା ଆରାରୁଟ୍ ବା କର୍ଣ୍ଣଫ୍ଲାକ୍ସ ଦେଇ ଛାଣିଦେଲେ ବା ଭାଜିଦେଲେ ସେମାନେ ଆନନ୍ଦରେ ଖାଇଦେଇଥାନ୍ତି। ଆହୁରି ମଧ୍ୟ ଯଦି ପରିବାକୁ ଭାଜିଲେ ଖାଇବାକୁ ପିଲାମାନେ ଭଲ ପାଆନ୍ତି ନାହିଁ, ସେଥିରେ ସାମାନ୍ୟ ଟମାଟୋ ସସ୍ ବା ଚିଲି ସସ୍ ପକାଇଦେଲେ ଚିଲି ଆଇଟମ୍ ଭାବି ଖାଇ ଦିଅନ୍ତି। ସେହିପରି ଘରର ବୟୋଜ୍ୟେଷ୍ଠ ଲୋକମାନଙ୍କୁ ତାଙ୍କର ରୁଚି ଓ ଆବଶ୍ୟକତା ଅନୁସାରେ ଖାଦ୍ୟ ଖାଇବାକୁ ଦେବା ଉଚିତ। ପୁଣି ଯଦି କେହି କୌଣସି କାରଣରୁ ଖାଦ୍ୟ ଖାଇ ନ ପାରି ଛାଡି ଦେଇଥାନ୍ତି, ତେବେ ସେହି ଖାଦ୍ୟକୁ ଫୋପାଡ଼ି ନ ଦେଇ ଘରେ ବା ବାହାରେ ଥିବା ଜୀବଜନ୍ତୁଙ୍କୁ ଦେବା ଉଚିତ। ଠିକ୍ ସେହିପରି ଘରର ମଣିଷ ଏପରିକି ଜୀବଜନ୍ତୁମାନଙ୍କୁ ଅଧିକ ଖାଦ୍ୟ ନ ଦେଇ ସେମାନେ ଖାଇପାରିବା ପରି ଉଚିତ ପରିମାଣର ଖାଦ୍ୟ ଖାଇବାକୁ ଦେବା ଆବଶ୍ୟକ। ରୋଗୀ ବା ଅସୁସ୍ଥ ବ୍ୟକ୍ତି ଓ ଜୀବଜନ୍ତୁମାନଙ୍କୁ ତାଙ୍କର ସ୍ୱାସ୍ଥ୍ୟ ଉପଯୋଗୀ ଓ ଉଚିତ ପରିମାଣରେ ଖାଦ୍ୟ ଦେବା ଆବଶ୍ୟକ। ଏପରି କରିବା ଦ୍ୱାରା ଆମେ ଖାଦ୍ୟ ନଷ୍ଟକୁ ରୋକିପାରୁ।

ଭଉଣୀ, କଥାରେ ଅଛି ନିଜେ ସ୍ୱଚ୍ଛ ରୁହ ଓ ପରିବେଶକୁ ସ୍ୱଚ୍ଛ ରଖ, ଆଉ ନିରୋଗ ଜୀବନଯାପନ କର। ହେଲେ ଅନ୍ୟ ଋତୁ ଅପେକ୍ଷା ବର୍ଷା ଦିନରେ ସ୍ୱଚ୍ଛ ପରିବେଶ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ, କାରଣ ଏହି ଋତୁରେ ମଶା ଓ ମାଛିମାନଙ୍କର ପ୍ରାଦୁର୍ଭାବ ଅନ୍ୟ ଋତୁ ଅପେକ୍ଷା ଅଧିକ ମାତ୍ରାରେ ଦେଖିବାକୁ ମିଳେ। ତେଣୁ ସର୍ବପ୍ରଥମେ ଆମ ପରିପାର୍ଶ୍ୱରେ ଥିବା ଖାଲ ସ୍ଥାନମାନଙ୍କରେ ପାଣି ଜମି ରହିବାକୁ ଦେବା ନାହିଁ। ଘର ପାଖରେ ଥିବା ନୋଡ଼ିଆ ଖଳପା, ଅଦରକାରୀ ଟାୟାର ଓ ଅନ୍ୟ ଅଦରକାରୀ ପାତ୍ରମାନଙ୍କରେ ପାଣି ରହିବାକୁ ଦେବା ନାହିଁ। ଘର ପାଖରେ ନାଳ ନର୍ଦ୍ଦମା ଥିଲେ ତାକୁ ବ୍ଲିଚିଂ, ଫିନାଇନ୍ ଆଦି ପକାଇ ପରିଷ୍କାର ରଖିବା। ଆହୁରି ମଧ୍ୟ ଚାରିପାଖରେ ଅଳିଆ ଓ ଲଟା ହୋଇଥିଲେ ସେସବୁ କାଟି ସଫା ରଖିବା। ସାଧାରଣତଃ ସନ୍ଧ୍ୟା ସମୟରେ ଅଧିକ ମାତ୍ରାରେ ମଶା ଦେଖିବାକୁ ମିଳେ, ତେଣୁ ଘରେ ଓ ଘର ବାହାରେ ଲିମ୍ବ ପତ୍ରର ଧୂଆଁ ଓ ଘର ସନ୍ତସନ୍ତିଆ ହୋଇଥିଲେ ତାକୁ ଫ୍ୟାନ୍ ଦ୍ୱାରା ଶୁଖେଇ ରଖିବାର ବ୍ୟବସ୍ଥା କରିବା। ଏ ତ ଗଲା ଘର ଓ ତାର ଚାରିପଟକୁ କିପରି ସ୍ୱଚ୍ଛ ରଖିବା, ସହର ବା ଗାଁକୁ ମଧ୍ୟ ସ୍ୱଚ୍ଛ ରଖିବା ଆମମାନଙ୍କର ଦାୟିତ୍ୱ। ତେବେ ପ୍ରଥମେ ଆମେ ସମସ୍ତେ ପାଇଖାନା ବ୍ୟବହାର କରିବା, ପୋଖରୀ ଓ ଗଡ଼ିଆ ଆଦିର ପାଣିକୁ ନ ପିଇବା ଉପଯୋଗୀ ବା ଫୁଟେଇ ପିଇବା ଉଚିତ। ଆଜିକାଲି ବ୍ୟବହୃତ ହୋଇଥିବା ବିଭିନ୍ନ ଯନ୍ତ୍ରମାନଙ୍କ ଦ୍ୱାରା ମଧ୍ୟ ବିଶୋଧିତ ପାଣିକୁ ପିଇପାରିବେ। ଘରର ଅଳିଆ ସବୁଆଡ଼େ ନ ଫୋପାଡ଼ି ଡଷ୍ଟବିନ୍ ବ୍ୟବହାର କରିବା ଉଚିତ। ଘରେ ପାଳୁଥିବା ଜୀବଜନ୍ତୁ ଥିଲେ ସେମାନଙ୍କର ରହିବା ସ୍ଥାନ, ସେମାନଙ୍କର ପରିପାର୍ଶ୍ୱକୁ ମଧ୍ୟ ସ୍ୱଚ୍ଛ ରଖିବେ। ବର୍ଷା ଦିନେ ଏହିପରି ନିଜେ ସ୍ୱଚ୍ଛ ରହିବେ ଓ ନିଜର ପରିବେଶକୁ ମଧ୍ୟ ସ୍ୱଚ୍ଛ ରଖିବେ।

ହଁ ଭଉଣୀ, ଖରାଦିନ ହେଉ ବା ବର୍ଷାଦିନ, ସବୁଦିନ ବଜ୍ରପାତ ଜନିତ ମୃତ୍ୟୁର ଖବର ଶୁଣିବାକୁ ମିଳେ। ଏପରିକି ଗୋରୁ ଗାଈ ବା ବଡ଼ ବଡ଼ ଗଛ ମଧ୍ୟ ବଜ୍ରପାତରେ ଜଳିଯିବାର ଦେଖିବାକୁ ମିଳେ। ତେଣୁ ଭଉଣୀ, ଏହି ବଜ୍ରପାତ ସମୟରେ କେହି ବାହାରକୁ ନ ଯାଇ ଘରେ ରହିବା ଉଚିତ। ଆମ ଚାଷୀ ଭାଇ କଥା କହୁନାହାନ୍ତି? ଆମ ଚାଷୀ ଭାଇ ତ ବର୍ଷା ହେଲେ ବିଲରେ ଟିକିଏ ପାଣି ହେବା ମାତ୍ରେ ଚାଷୀ ଭାଇର ମନ ପୁରି ଉଠେ। ସେ ଅତି ଆନନ୍ଦରେ ତାର ଚାଷ କାମ ଆରମ୍ଭ କରିଦେଇଥାଏ। ଖୋଲା ଆକାଶ ତଳେ ଆଉ ଖୋଲା ବିଲରେ ହଳ କରିବା, ଧାନ ବୁଣିବା, ଘାସ ବାଛିବା ଆଦି କାମ କରିଥାଏ। ସେଇଥିପାଇଁ ମଧ୍ୟ ସେମାନେ ବଜ୍ରପାତର ଶିକାର ହୋଇଥାନ୍ତି। ଆହୁରି ମଧ୍ୟ ପିଲାମାନେ ସ୍କୁଲରୁ ଫେରିବା ସମୟରେ ବା ସ୍କୁଲକୁ ଯିବା ସମୟରେ ବା ସ୍କୁଲର ଖେଳ ପଡ଼ିଆରେ ଖେଳିବା ସମୟରେ ବଜ୍ରପାତର ଶିକାର ହୋଇଥାନ୍ତି। ଆଉ ବଡ଼ ଲୋକଙ୍କ କଥା କ'ଣ କହିବା, ସେ ଯାହା ବି ହଉ, ବଜ୍ରପାତ ସମୟରେ ସମସ୍ତେ ସୁରକ୍ଷିତ ହୋଇ ଘରେ ରହିବା ଉଚିତ। କାର୍ଯ୍ୟକ୍ରମ କିଭଳି ଲାଗିଲା, ଚିଠି ଲେଖିବାକୁ ଆଦୌ ଭୁଲିବେନି। ଆପଣମାନଙ୍କର ଚିଠି ଆମର ଉତ୍ସାହ ଆଉ ଆମର ପ୍ରେରଣା। ତେଣୁ ଚିଠି ଲେଖିବାର ଠିକଣା ହେଲା ଆକାଶବାଣୀ ବାରିପଦା ମହିଳା ମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ପିନ୍ ନମ୍ବର 7570002। ଆଜି ଏତିକିରେ ରହିଲୁ, ନମସ୍କାର।

0: ଶେଷ ହେଲା ମହିଳା ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲେ ପ୍ରଭାତୀ ଦାସ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଏକବିଂଶ ଶତାବ୍ଦୀରେ ଦେଶରେ ଏକ ଆଧୁନିକ କ୍ରୀଡ଼ା ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ସରକାର ଅଙ୍ଗୀକାରବଦ୍ଧ କହିଲେ ପ୍ରଧାନମନ୍ତ୍ରୀ। ଖେଲୋ ଇଣ୍ଡିଆ ବାର୍ତ୍ତାଳାପକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନେପାଳକୁ ଦ୍ୱିତୀୟ ପର୍ଯ୍ୟାୟରେ 37 ଟନ୍ରୁ ଅଧିକ ସହାୟତା ସାମଗ୍ରୀ ପଠାଇଲା ଭାରତ। ଆନ୍ଧ୍ରପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ। ନୂଆଦିଲ୍ଲୀରେ ଆସନ୍ତା ମାସ 12 ଓ 13 ତାରିଖରେ ଭାରତ ନେତୃତ୍ୱରେ ଆୟୋଜିତ ହେବ ବ୍ରିକ୍ସ ଶିଖର ସମ୍ମିଳନୀ ଏବଂ କଲମ୍ବୋ ଟେଷ୍ଟର ଆଜି 5ମ ତଥା ଅନ୍ତିମ ଦିବସରେ ଶ୍ରୀଲଙ୍କାର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏକବିଂଶ ଶତାବ୍ଦୀରେ ଭାରତରେ ଏକ ଆଧୁନିକ କ୍ରୀଡ଼ା ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ସରକାର ଅଙ୍ଗୀକାରବଦ୍ଧ। ଖେଲୋ ଇଣ୍ଡିଆ ବାର୍ତ୍ତାଳାପକୁ ଆଜି ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ଆଧୁନିକ ତାଲିମ କେନ୍ଦ୍ର ପର୍ଯ୍ୟନ୍ତ ସମଗ୍ର ଦେଶରେ ଏହି ଇକୋସିଷ୍ଟମ ବିକଶିତ ହେଉଛି। ପ୍ରତ୍ୟେକ ପର୍ଯ୍ୟାୟରେ ପ୍ରତିଭାଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। କ୍ରୀଡ଼ା କ୍ଷେତ୍ରକୁ କେବଳ ପଦକ ଜିତିବା ମଧ୍ୟରେ ସୀମିତ ନ ରଖି ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଦକ୍ଷ କ୍ରୀଡ଼ାବିତ୍ ଏବଂ ଯୁବବର୍ଗଙ୍କୁ ଏକାଠି କରିବା ସରକାରଙ୍କ ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ।
2: ହମାରି ସରକାର ଭାରତ ମେ 21ଭି ସଦୀ କା ଆଧୁନିକ ସ୍ପୋର୍ଟସ ଇକୋସିଷ୍ଟମ ବନାନେ କେ ଲିଏ ପୁରୀ ତରହ ପ୍ରତିବଦ୍ଧ ହୈ। ଆଜ ସ୍ପୋର୍ଟସ ୟୁନିଭର୍ସିଟି ସେ ଲେକର ଆଧୁନିକ ଟ୍ରେନିଙ୍ଗ ସେଣ୍ଟର୍ସ ତକ ଦେଶ ମେ ଏକ ଐସି ବ୍ୟବସ୍ଥା ବନାଇ ଯା ରହି ହେ ଜିସମେ ପ୍ରତିଭା କୋ ପହଚାନନେ ସେ ଲେକର ଉସେ ଦୁନିଆ କେ ମଞ୍ଚ ତକ ପହଞ୍ଚାନେ ତକ ହର ସ୍ତର ପର ସହଯୋଗ ମିଲେ।
1: ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ କ୍ରୀଡ଼ା ଏକ ବୃତ୍ତି ଭାବରେ ପରିପ୍ରକାଶ ପାଉଛି। ଏଭଳି କାର୍ଯ୍ୟକ୍ରମ କ୍ରୀଡ଼ା ଦୃଷ୍ଟିକୋଣକୁ ଏକ ନୂତନ ଦିଗ୍ଦର୍ଶନ ପ୍ରଦାନ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଚାମ୍ପିୟନ ହେବା ସହ କ୍ରୀଡ଼ା କ୍ଷେତ୍ର ଜଣକୁ ଭଲ ପ୍ରତିଯୋଗୀ ହେବା ପାଇଁ ଶିକ୍ଷା ପ୍ରଦାନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱାଧୀନତା ଦିବସ ଅଭିଭାଷଣ ଉପରେ ଆଲୋକ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଛନ୍ତି 5ରୁ 15 ବର୍ଷ ବୟସର ପିଲାଙ୍କୁ କ୍ରୀଡ଼ା କ୍ଷେତ୍ର ପାଇଁ ଚିହ୍ନଟ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ। କ୍ରୀଡ଼ା ପ୍ରତି ଆଗ୍ରହୀ ଥିବା ପିଲାଙ୍କ ପ୍ରତି ଧ୍ୟାନ କେନ୍ଦ୍ରୀଭୂତ କରିବା ସହ ସେମାନଙ୍କୁ ପ୍ରୋହାହନ ପ୍ରଦାନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ସରକାର ସମସ୍ତ ପ୍ରକାର ସମର୍ଥନ ପ୍ରଦାନ କରିବେ ବୋଲି ଶ୍ରୀ ମୋଦି ପ୍ରତିଶ୍ରତି ଦେଇଛନ୍ତି।
2: खिलाड़ियों की पहचान करने के लिए एक बड़े टैलेंट हंट अभियान का ऐलान किया है और इसमें भी हमें केवल ये नहीं देखना है कि किस बच्चे की किस खेल में रुचि है।
1: କାର୍ଯ୍ୟକ୍ରମରେ ଯୋଗଦେଇ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାର କ୍ରୀଡ଼ା କ୍ଷେତ୍ରକୁ ଜାତୀୟ ପ୍ରାଥମିକତା ଭାବେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଦେଶରେ ବିକଶିତ ହେଉଥିବା କ୍ରୀଡ଼ା ଇକୋସିଷ୍ଟମ ନାଗରିକଙ୍କୁ ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ପ୍ରୋହାହନ ପ୍ରଦାନ କରୁଛି। ଜାତୀୟ କ୍ରୀଡ଼ା ପ୍ରଶାସନ କ୍ଷେତ୍ରରେ ସ୍ୱଚ୍ଛତା, ଦାୟିତ୍ୱବୋଧ ଏବଂ ନିରପେକ୍ଷ ସୁଯୋଗ ପ୍ରତିଭାବାନ କ୍ରୀଡ଼ାବିତ୍କୁ ଦକ୍ଷତା ପ୍ରଦର୍ଶନ କରିବାରେ ସହାୟକ ହୋଇପାରୁଛି। ବିକଶିତ ଭାରତ ଯାତ୍ରାରେ ଯୁବବର୍ଗଙ୍କ ସକ୍ରିୟ ଅଂଶୀଦାର ଉପରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି। ମେରା ଯୁବ ଭାରତ ଦ୍ୱାରା ଜାତୀୟ କ୍ରୀଡ଼ା ଦିବସ 2026ର ଅଂଶସ୍ୱରୂପ ଆଜି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତ୍ୟେକ ଜିଲ୍ଲାର 2ଟି ମହାବିଦ୍ୟାଳୟର ବିଦ୍ୟାର୍ଥୀ ଏଥିରେ ଅଂଶଗ୍ରହଣ କରିଥିଲେ। ଯୁବବର୍ଗଙ୍କୁ ଦେଶର କ୍ରୀଡ଼ା ମହତ୍ୱାକାଂକ୍ଷା ସହ ଜଡ଼ିତ ହେବାରେ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିଛି। ନେପାଳ ଆକସ୍ମିକ ବନ୍ୟାଜନିତ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଛି। 300 ଭାରତୀୟ ପର୍ଯ୍ୟଟକଙ୍କୁ ମିଶାଇ ହଜାର ହଜାର ଲୋକ ନିଖୋଜ ଥିବା ଜଣାପଡ଼ିଛି। ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖାନଲ ଏ

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, କ୍ରୀଡ଼ାର ପ୍ରତ୍ୟେକ ପର୍ଯ୍ୟାୟରେ ପ୍ରତିଭାଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି, ଖେଲୋ ଇଣ୍ଡିଆ ବାର୍ତ୍ତାଳପରେ କହିଲେ ପ୍ରଧାନମନ୍ତ୍ରୀ। ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ସ୍ଥାନୀୟ ଲୋକଙ୍କ ପାଇଁ ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ। ଆଜି ପାଳନ କରାଯାଉଛି ଭାଇ ଭଉଣୀଙ୍କ ସମ୍ପର୍କର ପବିତ୍ର ପର୍ବ ରାକ୍ଷୀ ପୂର୍ଣ୍ଣିମା। ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ଆସନ୍ତାକାଲି ପ୍ରଦାନ କରିବେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ 14 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏକବିଂଶ ଶତାବ୍ଦୀରେ ଭାରତରେ ଏକ ଆଧୁନିକ କ୍ରୀଡ଼ା ଇକୋସିଷ୍ଟମ୍ ସୃଷ୍ଟି କରିବା ପାଇଁ ସରକାର ଅଙ୍ଗୀକାରବଦ୍ଧ। ଖେଲୋ ଇଣ୍ଡିଆ ବାର୍ତ୍ତାଳାପକୁ ଆଜି ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ଆଧୁନିକ ତାଲିମ କେନ୍ଦ୍ର ପର୍ଯ୍ୟନ୍ତ ସମଗ୍ର ଦେଶରେ ଏହି ଇକୋସିଷ୍ଟମ୍ ବିକଶିତ ହେଉଛି। ପ୍ରତ୍ୟେକ ପର୍ଯ୍ୟାୟରେ ପ୍ରତିଭାଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। କ୍ରୀଡ଼ା କ୍ଷେତ୍ରକୁ କେବଳ ପଦକ ଜିତିବା ମଧ୍ୟରେ ସୀମିତ ନ ରଖି ବିକଶିତ ଭାରତ ସ୍ୱପ୍ନ ପୂରଣ କରିବା ଲକ୍ଷ୍ୟରେ ଦକ୍ଷ କ୍ରୀଡ଼ାବିତ୍ ଏବଂ ଯୁବବର୍ଗଙ୍କୁ ଏକାଠି କରିବା ସରକାରଙ୍କ ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ।
2: ଭାରତ ମେ 21ଭି ସଦୀ କା ଆଧୁନିକ ସ୍ପୋର୍ଟସ ଇକୋସିଷ୍ଟମ ବନାନେ କେ ଲିଏ ପୁରୀ ତରହ ପ୍ରତିବଦ୍ଧ ହେ। ଆଜ ସ୍ପୋର୍ଟସ ୟୁନିଭର୍ସିଟି ସେ ଲେକର ଆଧୁନିକ ଟ୍ରେନିଙ୍ଗ ସେଣ୍ଟର୍ସ ତକ ଦେଶ ମେ ଏକ ଐସି ବ୍ୟବସ୍ଥା ବନାଇ ଯା ରହି ହେ ଜିସମେ ପ୍ରତିଭା କୋ ପହଚାନନେ ସେ ଲେକର ଉସେ ଦୁନିଆ କେ ମଞ୍ଚ ତକ ପହଞ୍ଚାନେ ତକ ହର ସ୍ତର ପର ସହଯୋଗ ମିଲେ।
1: ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ କ୍ରୀଡ଼ା ଏକ ବୃତ୍ତି ଭାବରେ ପରିପ୍ରକାଶ ପାଉଛି। ଏଭଳି କାର୍ଯ୍ୟକ୍ରମ କ୍ରୀଡ଼ା ଦୃଷ୍ଟିକୋଣକୁ ଏକ ନୂତନ ଦିଗ୍ଦର୍ଶନ ପ୍ରଦାନ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। କ୍ରୀଡ଼ା ପ୍ରତି ଆଗ୍ରହୀ ଥିବା ପିଲାଙ୍କ ପ୍ରତି ଧ୍ୟାନ କେନ୍ଦ୍ରୀଭୂତ କରିବା ସହ ସେମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ସରକାର ସମସ୍ତ ପ୍ରକାର ସମର୍ଥନ ପ୍ରଦାନ କରିବେ ବୋଲି ଶ୍ରୀ ମୋଦି ପ୍ରତିଶ୍ରତି ଦେଇଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାର କ୍ରୀଡ଼ା କ୍ଷେତ୍ରକୁ ଜାତୀୟ ପ୍ରାଥମିକତା ଭାବେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ମେରା ଯୁବ ଭାରତ ଦ୍ୱାରା ଜାତୀୟ କ୍ରୀଡ଼ା ଦିବସ 2026ର ଅଂଶସ୍ୱରୂପ ଆଜି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତ୍ୟେକ ଜିଲ୍ଲାର 2 ମହାବିଦ୍ୟାଳୟର ବିଦ୍ୟାର୍ଥୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ପିଲାମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଭାବ ବିନିମୟ

0: କରିଛନ୍ତି। କାର୍ଯ୍ୟକ୍ରମରେ ଜାତୀୟ ସ୍ୱର୍ଣ୍ଣପଦକ ବିଜେତା କନ୍ୟା ପ୍ରିୟଦର୍ଶିନୀ ଢୋଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ସଫଳ ହେବାକୁ ଅନୁପ୍ରାଣିତ କରିଛନ୍ତି। ବୌଦ୍ଧ ଜିଲ୍ଲାର ବାଉଁଶୁଣୀସ୍ଥିତ ମା ମାହେଶ୍ୱରୀ ମହାବିଦ୍ୟାଳୟରେ ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସୋନପୁର ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ଯୁବବର୍ଗ ଓ କ୍ରୀଡ଼ାପ୍ରେମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଶୃଙ୍ଖଳା, ନେତୃତ୍ୱ, ଆତ୍ମବିଶ୍ୱାସ ଓ ଦଳଗତ ମନୋଭାବକୁ କ୍ରୀଡ଼ା ବିକଶିତ କରିଥାଏ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା। ଏହି ଅବସରରେ ଭଦ୍ରକ ସ୍ୱଶାସିତ ମହାବିଦ୍ୟାଳୟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିକଶିତ ଭାରତ ଗଠନ ପାଇଁ କ୍ରୀଡ଼ା ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଚାରିଜଣ କ୍ରୀଡ଼ାବିତ୍ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନବରଙ୍ଗପୁରର ମହିଳା ସ୍ନାତକ ମହାବିଦ୍ୟାଳୟ, ମାଲକାନଗିରି ଜିଲ୍ଲାର ବାଲିମେଳାସ୍ଥିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ଏବଂ କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟରେ ଖେଲୋ ଇଣ୍ଡିଆ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଗୋଳାବନ୍ଧ ଅଞ୍ଚଳର 1371 ବିସ୍ଥାପିତ ପରିବାରକୁ ରାଜ୍ୟ ସରକାର 75,60,30,000 ଟଙ୍କାର ସ୍ୱତନ୍ତ୍ର ପୁନର୍ବାସ ଓ ପୁନଃସ୍ଥାପନ ପ୍ୟାକେଜ୍କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସ୍ଥାନୀୟ ଲୋକମାନଙ୍କ ଆର୍ଥିକ ଉନ୍ନତି ଓ ନିଜସ୍ୱ ସମ୍ବଳକୁ ସୁଦୃଢ଼ କରିବା ପାଇଁ ସରକାର ପ୍ରାଥମିକତା ପ୍ରଦାନ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ପ୍ରଥମ ପର୍ଯ୍ୟାୟରେ 998 ପରିବାର ପାଇଁ ଡିବିଟି ମାଧ୍ୟମରେ 25,98,000 ଟଙ୍କା ଏବଂ 90,000 ଟଙ୍କା ସିଧାସଳଖ ହିତାଧିକାରୀଙ୍କର ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଅଛି। କୀର୍ତ୍ତିପୁରରେ 44,08,00,000 ଟଙ୍କା ବ୍ୟୟର ବାତ୍ରାଶ୍ରୟସ୍ଥଳୀ, 2 ଅଙ୍ଗନବାଡ଼ି କେନ୍ଦ୍ର, 2 କମ୍ୟୁନିଟି ହଲ୍, 1 ପ୍ରାଥମିକ ବିଦ୍ୟାଳୟ, ପାଇପ୍ ଜଳ ଯୋଗାଣ, ରାସ୍ତା ବିଦ୍ୟୁତକରଣ ପାଇଁ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉଛି ଏବଂ ନୂତନ ଭାବେ ବଞ୍ଚିତ ହୋଇଥିବା ପରିବାରକୁ ମଧ୍ୟ ଅନ୍ତର୍ଭୁକ୍ତ କରିଛୁ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ ତଥା ଗହ୍ମାପୂର୍ଣ୍ଣମୀ ଆଜି ପାଳନ କରାଯାଉଛି। ଏଥିପାଇଁ ରାଜ୍ୟର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି। ଆଜିର ପବିତ୍ର ଦିନରେ ଶ୍ରୀବଳଭଦ୍ର ମହାପ୍ରଭୁ ଜନ୍ମ ହୋଇଥିବାରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଜନ୍ମୋତ୍ସବ ପାଳନ କରାଯାଏ। ଗାଁରୁ ସହର ପର୍ଯ୍ୟନ୍ତ ଆଜି ପ୍ରତ୍ୟେକ ଘରେ ଘରେ ଶ୍ରୀବଳଭଦ୍ରଙ୍କୁ ପୂଜାର୍ଚ୍ଚନା କରାଯିବାର ବିଧି ରହିଛି। ପୌରାଣିକ ତଥ୍ୟ ଅନୁଯାୟୀ ଶ୍ରାବଣ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀବଳଭଦ୍ର ଗହ୍ମାସୁରକୁ ବଦ୍ଧ କରିଥିବାରୁ ଏହି ପର୍ବର ନାମ ଗହ୍ମାପୂର୍ଣ୍ଣିମା। ଏହାବ୍ୟତୀତ ଆଜିର ଦିନକୁ ରାକ୍ଷୀ ପୂର୍ଣ୍ଣିମା, ଝୁଲଣ ପୂର୍ଣ୍ଣିମା ବୋଲି କୁହାଯାଇଥାଏ। ରକ୍ଷାବନ୍ଧନ ସହ ଜଡ଼ିତ ଅନେକ ପୌରାଣିକ କାହାଣୀ ଏ ପର୍ବର ଗୁରୁତ୍ୱ ବହନ କରିଥାଏ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆନନ୍ଦ ଭରିଦେଉ ବୋଲି କାମନା କରିଛନ୍ତି। ଭାଇ ଭଉଣୀଙ୍କ ପବିତ୍ର ପ୍ରେମ, ବିଶ୍ୱାସ ଓ ଅତୁଟ ସ୍ନେହର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟପାଳ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମଗ୍ର ରାଜ୍ୟବାସୀ ବିଶେଷକରି ଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀ ସିଦ୍ଧ ବଳଦେବଜୀଙ୍କ ଜନ୍ମୋତ୍ସବ ତଥା ରାକ୍ଷୀ ପୂର୍ଣ୍ଣିମା ଅବସରରେ ପରମ୍ପରା ଅନୁଯାୟୀ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। 1,00,000 ତୁଳସୀରେ ନିର୍ମିତ ତୁଳସୀମାଳ ଓ ଶ୍ରୀ ଅଙ୍ଗ ଆଭୂଷଣ ମହାପ୍ରଭୁଙ୍କଠାରେ ଲାଗି କରାଯାଉଛି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ଆମ ବସ୍ରେ ମହିଳା ଯାତ୍ରୀଙ୍କ ପାଇଁ ଦେୟମୁକ୍ତ ଯାତ୍ରାର ବ୍ୟବସ୍ଥା କରାଯାଇଛି। କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ସିଦ୍ଧିକ ଆଲାର କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝରରେ ଚଳାଚଳ କରୁଥିବା ଆମ ବସ୍ଗୁଡ଼ିକରେ ମହିଳା ଯାତ୍ରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେଉଛି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ନୟାଗଡ଼ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର 5ମ କିସ୍ତି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀମାନଙ୍କୁ ସୁଭଦ୍ରା ଯୋଜନାର 5ମ କିସ୍ତି ଅର୍ଥ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ପର୍ଯ୍ୟାୟରେ 1,03,26,162 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ଅର୍ଥରାଶି ପ୍ରଦାନ କରାଯିବ। ଏ ବାବଦରେ 5,160 ଉର୍ଦ୍ଧ୍ୱ ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତର ସୁବିଧା ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯିବ। ପରିବେଶ ସନ୍ତୁଳନ ଦିଗରେ ହ୍ରଦର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ହ୍ରଦ ଦିବସ ପାଳନ କରାଯାଉଛି। ଜୈବ ବିବିଧତା ବଜାୟ ରଖିବା ଏବଂ ପ୍ରାଣୀ ସମ୍ପଦକୁ ପ୍ରାକୃତିକ ଆବାସ ସ୍ଥାନ ପ୍ରଦାନ କରିବାରେ ହ୍ରଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱରେ 117 ନିୟୁତରୁ ଅଧିକ ହ୍ରଦ ରହିଛି। ଏହା ବିଶ୍ୱର ମୋଟ ସ୍ଥଳଭାଗର 4%। ଆମେରିକାର ସୁପିରିୟର ହ୍ରଦ ବିଶ୍ୱର ସର୍ବବୃହତ୍ ମଧୁର ଜଳ ହ୍ରଦ, ଓଡ଼ିଶାର ଚିଲିକା ହ୍ରଦ ଏସିଆର ସର୍ବବୃହତ୍ ଲୁଣା ଜଳ ହ୍ରଦ ଏବଂ ବିଶ୍ୱର ଦ୍ୱିତୀୟ ବୃହତ୍ତମ ହ୍ରଦର ମାନ୍ୟତା ହାସଲ କରିଛି। ହ୍ରଦ ପରିବେଶ ସଂରକ୍ଷଣ ନେଇ ସଚେତନତା ବୃଦ୍ଧି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2024 ମସିହାରେ ଜାତିସଂଘ ଅଗଷ୍ଟ ମାସ

0: ସତେଇଶ ତାରିଖରେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା। ଗତବର୍ଷ ପ୍ରଥମ ଥର ପାଇଁ ଏହି ଦିବସ ପାଳିତ ହୋଇଥିଲା। ନେପାଳର ପୋଖରାଠାରେ ମ୍ୟାଚ୍ ଖେଳିବା ପାଇଁ ଯାଇଥିବା ରାଜ୍ୟର ଛଅ ଜଣ ଫୁଟବଲ ଖେଳାଳିଙ୍କର ସେଠାରେ ଆକସ୍ମିକ ବନ୍ୟାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ସେମାନେ ସୁରକ୍ଷିତ ଥିବା ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ଲାଗି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି।
1: ଯେଭଳି ଭାବରେ ନେପାଳରେ ଦୁର୍ଭାଗ୍ୟଜନକ ଭାବରେ ଭୂସ୍ଖଳନ ତଥା ଫ୍ଲାସ୍ ଫ୍ଲଡ୍ ଦେଖିଲେ ଆମ ଖେଳାଳିମାନେ ସେ ରିଜିଅନ୍ରେ ନାହାନ୍ତି, ସେମାନେ ସୁରକ୍ଷିତ ଅଛନ୍ତି, ସେଫ୍ ଅଛନ୍ତି। ସେମାନଙ୍କୁ ସେଠୁ ଆଣିବା ପାଇଁ ବିଭାଗ ତରଫରୁ ମଧ୍ୟ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଏ ଦାୟିତ୍ୱ ଦିଆଯାଇଛି। ସେମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତି, ନେପାଳ ଗଭର୍ଣ୍ଣମେଣ୍ଟ ସହିତ ଯୋଗାଯୋଗରେ ଅଛନ୍ତି। ଗୃହ ବିଭାଗକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଇଛୁ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ଯେଉଁ ଓଡ଼ିଶା ମୋ ପରିବାର ନିର୍ଦ୍ଦେଶାଳୟ ଅଛି, ସେମାନେ ମଧ୍ୟ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ରିପୋର୍ଟ ନେଉଛନ୍ତି, ଖୁବ୍ ଜଲ୍ଦି ସେମାନଙ୍କୁ ଫେରାଇ ଆଣି।
0: କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଣ୍ଡ୍ରି ମାସ୍କାଠାରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଗତ ରାତିରେ ଏକ ମୋଟରସାଇକେଲକୁ ଟ୍ରକ୍ ଧପ୍ପା ଦେବାରୁ ଦୁଇ ଜଣ ଯାକ ଆରୋହୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଟ୍ରକ୍ଟି ରାସ୍ତାକଡ଼ରେ ଶୋଇଥିବା ଗାଈଗୋରୁଙ୍କ ଉପରେ ମଧ୍ୟ ମାଡ଼ି ଯାଇଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଓ ପଶ୍ଚିମ ଜିଲ୍ଲାଗୁଡ଼ିକରେ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ରବିବାର କିମ୍ବା ସୋମବାର ବେଳକୁ ଏହା ଲଘୁଚାପରେ ପରିଣତ ହେବା ନେଇ ଅନୁମାନ କରାଯାଇଛି। କ୍ରୀଡ଼ାର ପ୍ରତ୍ୟେକ ପର୍ଯ୍ୟାୟରେ ପ୍ରତିଭାଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି, ଖେଲୋ ଇଣ୍ଡିଆ ବାର୍ତ୍ତାଳାପରେ କହିଲେ ପ୍ରଧାନମନ୍ତ୍ରୀ। ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ସ୍ଥାନୀୟ ଲୋକଙ୍କ ପାଇଁ ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ। ଆଜି ପାଳନ କରାଯାଉଛି ଭାଇ ଭଉଣୀଙ୍କ ସମ୍ପର୍କର ପବିତ୍ର ପର୍ବ ରାକ୍ଷୀ ପୂର୍ଣ୍ଣିମା। ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ଆସନ୍ତାକାଲି ପ୍ରଦାନ କରିବେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ 14 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକି, ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: आप सुन रहे हैं विविध भारती राष्ट्रीय सेवा देश की सुरी।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ କଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30। ଆସନ୍ତୁ ଶୁଣିବା ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ରାଧାନାଥ ରଥଙ୍କ ରଚନାରୁ ଶିଳ୍ପୀ ଶାନ୍ତିଲତା ବାରିକଙ୍କ କଣ୍ଠରେ ଆସନ୍ତୁ ଶୁଣିବା।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ ପରେ ପରେ କେତୋଟି ଭକ୍ତି ଗୀତ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ ସନ୍ଧ୍ୟା 6:15। ଆସନ୍ତୁ ଶୁଣିବା ପରେ ପରେ କେତୋଟି ସୁଗମ ସଙ୍ଗୀତ। ସୌରଭ ନାୟକଙ୍କ ରଚନାରୁ ଶିଳ୍ପୀ ମହମ୍ମଦ ଅଜିଜଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଏ ଗୀତଟିଏ।

ସଙ୍ଗମ ସଙ୍ଗୀତ କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ନମସ୍କାର ଶ୍ରୋତା ବନ୍ଧୁ, ବିକାଶ ମନ୍ତ୍ର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନରେ ମୁଁ ଆପଣଙ୍କ ରେଡିଓ ସାଥୀ ସୌମ୍ୟଶ୍ରୀ।

0: ମ୍ୟାଡାମ ନମସ୍କାର।
1: ନମସ୍କାର ଆଜ୍ଞା।
0: ମ୍ୟାଡାମ ଆପଣଙ୍କୁ ଆମ ବିକାଶ ମନ୍ତ୍ର କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଅଛି। ତେବେ ମ୍ୟାଡାମ କାର୍ଯ୍ୟକ୍ରମର ଆଲୋଚନା ଆଡକୁ ତ ଆମେ ନିଶ୍ଚିନ୍ତ ଭାବେ ଯିବା, ତା ପୂର୍ବରୁ ଆପଣଙ୍କ ପରିଚୟଟି ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଜଣାଇ ଦେବେ।
1: ମୋ ନାଁ ହଉଛି ସବିତା ପୁରୋହିତ। ମୁଁ ଜଣେ SHG ମେମ୍ବର ବି ଅଛି ଆଉ EC ମେମ୍ବର ବି ଅଛି।
0: ଆମର ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି
2: ସୁଭଦ୍ରା ଯୋଜନା।
0: ମ୍ୟାଡାମ ପ୍ରଥମେ ଆମକୁ କୁହନ୍ତୁ ଯେ ଏଇ ଯୋଉ ସୁଭଦ୍ରା ଯୋଜନା, ଏଇଟା କୋଉ ପ୍ରକାର ଯୋଜନା ଏବଂ ଏହାର ଉଦ୍ଦେଶ୍ୟ କ'ଣ?
1: ସୁଭଦ୍ରା ଯୋଜନାଟି ମାନେ ହଉଛି ଆମର ଓଡ଼ିଶା ସରକାରଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ଏକ କଲ୍ୟାଣକାରୀ ଯୋଜନା। ଏହାର ଉଦ୍ଦେଶ୍ୟ ହେଲା ରାଜ୍ୟରେ ମହିଳାମାନଙ୍କୁ ଆର୍ଥିକ ଭାବରେ ଶକ୍ତିଶାଳୀ କରାଇବା ଏବଂ ସେମାନେ ଯେମିତି ଅନ୍ୟ ଉପରେ ନିର୍ଭର ନ କରି ନିଜର ଏକ ଛୋଟ ବ୍ୟବସାୟ କରି ନିଜେ କିଛି ଅର୍ଥ ଆମଦାନୀ କରିପାରିବେ। ଏଇଟା ହିଁ ତାଙ୍କର ଉଦ୍ଦେଶ୍ୟ।
0: ଏଇ ଯୋଉ ଯୋଜନାରେ ଆମେ ଯୋଉ ଶୁଣୁଛେ ଯେ ଏଥିରେ ପ୍ରଥମ କିସ୍ତି, ଦ୍ୱିତୀୟ କିସ୍ତି ଯୋଉ ମିଳୁଛି, ଯୋଉ ଟଙ୍କାଟା ମିଳୁଛି, କଣ ପ୍ରୋସେସ ରହିଛି, କେମିତି ମିଳୁଛି?
1: ମାନେ ବର୍ଷକୁ ଦୁଇଥର ହିସାବରେ ଦିଆଯାଉଛି। ଗୋଟେ ହଉଛି ମହିଳା ଦିବସ, ଆଉ ଗୋଟେ ହଉଛି ରାକ୍ଷୀ ପୂର୍ଣ୍ଣିମା। ଗୋଟେ କିସ୍ତିରେ 5,000 ଆସିବ, ପୁଣି ରାକ୍ଷୀ ପୂର୍ଣ୍ଣିମାରେ ପୁଣି 5,000। ସେମାନେ ବର୍ଷକୁ 10,000 ଟଙ୍କା ଦଉଛନ୍ତି। ଏହା ଡାଇରେକ୍ଟ ଏକାଉଣ୍ଟରେ ତାଙ୍କର ନିଜର ମା ମାନଙ୍କର ନିଜ ନିଜର ଏକାଉଣ୍ଟ ଅଛି, ସେ ଏକାଉଣ୍ଟକୁ ଟଙ୍କା ଆସୁଛି। ଏମାନେ ଯାଇ ନିଜ ଏକାଉଣ୍ଟରୁ ଟଙ୍କାଟିକୁ ଉଠେଇକି ଆଣୁଛନ୍ତି।
0: ଏଇ ଯୋଉ ଟଙ୍କା ଗୁଡା ମିଳୁଛି ମ୍ୟାଡମ, ନାରୀ ମାନଙ୍କର କେତେ କାର୍ଯ୍ୟକାରୀ ହେଇପାରୁଛି ଏଇ ଟଙ୍କା ଗୁଡିକ?
1: ଯେତିକି ଟଙ୍କା ସରକାରଙ୍କ ତରଫରୁ ଆସିଲାଣି ତାହା ନାରୀମାନେ ନିଜର କାର୍ଯ୍ୟରେ ଲଗେଇ ପାରୁଛନ୍ତି। 5,000 ଟଙ୍କା ସରକାର ଯୋଉ ଦଉଛନ୍ତି, ସେମାନେ ଗୋଟେ ଛୋଟ ବ୍ୟବସାୟ କରିକି ନିଜର କିଛି ଅର୍ଥ ଆମଦାନୀ ସେଥିରୁ କରୁଛନ୍ତି।
0: ଏଇ ଯୋଜନାଟି କେତେ ଲାଭକାରୀ ହେଲାଣି ବର୍ତ୍ତମାନ ସୁଦ୍ଧା ଯେବେଠୁ ଆରମ୍ଭ ହେଇଛି?
1: ଆଜିକୁ ସରକାର ଆମକୁ ଯେତିକି ଦେଲେଣି, ଗୋଟେ କୋଟିରୁ ଅଧିକ ମାନେ ମହିଳାଙ୍କୁ ଏବେ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ମିଳିଗଲାଣି। ସେମାନେ ଯୋଉ ଆମର 2 କିସ୍ତିରେ ପଇସା ଦଉଛନ୍ତି, ମହିଳା ଦିବସରେ 5,000, ରାକ୍ଷୀ ପୂର୍ଣ୍ଣିମାରେ 5,000, ସେଇ 5,000 ଟିଙ୍କୁ ନେଇକିରି ମହିଳାମାନେ ଯୋଉମାନେ କିଛି କରିପାରୁନଥିଲେ, ସେମାନେ ଗୋଟେ ଛୋଟ ଛୋଟ ବ୍ୟବସାୟ, ଯେମିତି କିଏ ପରିବା କିଛି ନେଇ ମାର୍କେଟରେ ତାର ବିଜନେସ୍ କରିବା ଷ୍ଟାର୍ଟ କଲା, କିଏ ଗୋଟେ ଛୋଟ ସିଲେଇ ଦୋକାନଟିଏ ଖୋଲିକିରି ସେ ସିଲେଇ କରିପାରିଲା, କିଏ ଛତୁ ବିଜନେସ୍ କରିପାରିଲା, ଏମିତି ସେମାନେ ମହିଳାମାନେ ନିଜ ନିଜର କିଛି ନା କିଛି ଛୋଟ ଛୋଟ ଯେମିତି ଷ୍ଟେସନାରୀ ଦୋକାନ କଲା, ଏମିତି କରି ମହିଳାମାନେ ବହୁତ ଲାଭପ୍ରଦ ହେଲେଣି। ଏଥିରେ ସେମାନେ ନିଜେ ଯେମିତି ରୋଜଗାର କରିପାରୁନଥିଲେ, ପଇସାଟିଏ କୋଉଠି ପାଉନଥିଲେ, ସରକାରଙ୍କର ସାହାଯ୍ୟ ଯୋଗୁରୁ ସେମାନେ ଏ ପଇସାଟିକୁ ପାଇକି ନିଜେ କାର୍ଯ୍ୟରେ କରି ନିଜେ ଆଗକୁ ବଢି ପାରୁଛନ୍ତି। ତାଙ୍କୁ କାହା ପାଖରେ ବି ହାତ ପତେଇବାକୁ ଏବେ ପଡୁନି। ସେମାନେ କିଛି ନା କିଛି ଅର୍ଥ ରୋଜଗାର କରିକି ନିଜର ପରିବାରକୁ ଦେଖିପାରୁଛନ୍ତି ଏବଂ ନିଜର ଖର୍ଚ୍ଚ ବି ମ୍ୟାଡମ୍ ମେଣ୍ଟେଇ ପାରୁଛନ୍ତି ସେମାନେ।
0: ଏହି ଯୋଜନାକୁ ନେଇକି ଆମ ଭାରତ ସରକାର କଣ ଆଗକୁ ତାଙ୍କ ଉଦ୍ଦେଶ୍ୟ ଲକ୍ଷ୍ୟ କଣ ରଖିଛନ୍ତି ଆମ ନାରୀ ସମାଜ ପାଇଁ?
1: ସରକାର ଭାବୁଛନ୍ତି କି ମାନେ ଆମର ଦେଶରେ ଯେମିତି କୌଣସି ନାରୀ ଆଉ ମାନେ ବସିକିରି ନ ରୁହନ୍ତୁ କି କାହା ପାଖରେ ସେ ହାତ ନ ପତାନ୍ତୁ, ସେଥିଲାଗି ସରକାର ଚାହୁଁଛି ମୁଁ ସବୁବେଳେ ଏମିତି ନାରୀମାନଙ୍କୁ କିଛି ନା କିଛି ସାହାଯ୍ୟ କରିବି, ଯାହାଫଳରେ ନାରୀମାନେ ନିଜେ କିଛି କରିପାରିବେ ଏବଂ ଆଗକୁ ବଢିପାରିବେ, ସମସ୍ତଙ୍କ ସାଙ୍ଗରେ ସେମାନେ ସମାନ ହେଇପାରିବେ। କାହିଁକି ନା ଦେଖନ୍ତୁ ଏବେ ବି ବହୁତ ଜଣ ଅଛନ୍ତି ଯାହାକି ନାରୀମାନେ ପାଠ ନ ପଢିନାହାନ୍ତି, ସେମିତି ତାଙ୍କୁ କୌଣସି ସର୍ଭିସ ବି ମିଳିପାରୁନି। ତ ସରକାରଙ୍କ ଦ୍ୱାରା ଯୋଉ ଏତିକି ଆର୍ଥିକ ସାହାଯ୍ୟ ତାଙ୍କୁ ମିଳୁଛି, ସେମାନେ ସେଇଥିରେ କିଛି ନା କିଛି କରିକିରି ମ୍ୟାଡମ ସେମାନେ 5 ଲୋକ ସାମ୍ନାରେ ଠିଆ ହେଇପାରୁଛନ୍ତି। ତ ସେଥିଲାଗି ସେମାନେ ସରକାର ଭାବୁଛି କି କୌଣସି ମହିଳା ମୋର ଆଉ ଏମିତି ଖାଲି ନ ବସନ୍ତୁ, ସେମାନେ ନିଜେ କିଛି ନା କିଛି ରୋଜଗାର କରନ୍ତୁ, ଏଇଟା ସରକାରଙ୍କର ଆଗକୁ ଚେଷ୍ଟାଧାରା ରହିଛି।
0: ମ୍ୟାଡମ କୁହନ୍ତୁ ଯେ ଆପଣଙ୍କର ଯୋଉ SHG ଗ୍ରୁପ ଅଛି, ତା ଦ୍ଵାରା ଏହା କେମିତି ବା କେତେ କାର୍ଯ୍ୟକାରୀ କରାଯାଇଛି ଆଜି ପର୍ଯ୍ୟନ୍ତ?
1: ଦେଖନ୍ତୁ SHG ମା ମାନେ ଯେବେ ସରକାରଙ୍କ ଦ୍ଵାରା ଏ ନିୟମଟି ଲାଗୁ ହେଲା, ସେମାନେ ଏଥିପାଇଁ ବହୁତ କାର୍ଯ୍ୟରତ ରହିଲେ। ସେମାନେ ସମସ୍ତେ SHG ମା ମାନେ ଘର ଘର ବୁଲି ଏ ଯୋଜନା ବିଷୟରେ ସମସ୍ତଙ୍କୁ ମ୍ୟାଡମ ବୁଝେଇବାକୁ ଲାଗିଲେ। ତାପରେ ରହିଲା ସେମାନଙ୍କର କିପରି ଭାବରେ ଫର୍ମ ଫିଲଅପ୍ ହବ, ଫର୍ମ ଟି କୋଉଠୁ ଆସିବ, ସେମାନେ ଫର୍ମ ଆଣିକି ସମସ୍ତଙ୍କର ମହିଳାମାନଙ୍କୁ ଯୋଗେଇ ଦେଲେ। ମହିଳାମାନଙ୍କୁ ଯୋଗେଇ ସାରିଲା ପରେ ତାଙ୍କର ଫର୍ମ ଯୋଉମାନେ ଫିଲଅପ୍ କରିପାରିଲେନି, ସେମାନେ ଫର୍ମ ଫିଲଅପ୍ କରିବାରେ ତାଙ୍କୁ ସାହାଯ୍ୟ କଲେ। ତା କିପରି ଭାବରେ କୋଉଠି ନେଇକି ଫର୍ମ ଦିଆଯିବ ସେ ବିଷୟରେ ବୁଝେଇଲେ, ଏବଂ ଯାହାର ଯେମିତି ପର୍ସନାଲ ଏକାଉଣ୍ଟ ନଥିଲା, ଏଟା ତ ପର୍ସନାଲ ଏକାଉଣ୍ଟରେ ଟଙ୍କାଟି ଆସିବ ବୋଲିକିରି କୁହା ହେଇଥିଲା, ତ ସେଥିପାଇଁ ସେମାନେ ଯାହାର ଏକାଉଣ୍ଟ ନଥିଲା ଏକାଉଣ୍ଟ କିପରି ଖୋଲିବ, କୋଉଠି ଏଟା ଇଏ କରିବ, କୋଉ ବ୍ୟାଙ୍କକୁ ଯିବ, ସବୁ ବିଷୟରେ SHG ମା ମାନେ ସେମାନଙ୍କୁ ବୁଝେଇ ଦେଇ

0: ଶୁଣୁଥିଲେ ଆକାଶବାଣୀ ରାଉରକେଲା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ସ୍ୱାମ୍ୟଶ୍ରୀ ମହାନ୍ତି। ଆକାଶବାଣୀ କଟକ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଗଠନ କରିବାରେ କ୍ରୀଡ଼ାବିତ୍ ଓ ଯୁବବର୍ଗଙ୍କୁ ଏକତ୍ର ହେବା ପାଇଁ ଖେଲୋ ଇଣ୍ଡିଆ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ, ଯୁବଗୋଷ୍ଠୀ ନିଜକୁ ଦକ୍ଷ ଓ ପ୍ରଶିକ୍ଷିତ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ, ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧଠାରେ 75 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା, 1 କୋଟି 3 ଲକ୍ଷରୁ ଉର୍ଦ୍ଧ ହିତାଧିକାରୀଙ୍କୁ ଆସନ୍ତାକାଲି ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର 5ମ କିସ୍ତି, ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି ରକ୍ଷାବନ୍ଧନ ଉତ୍ସବ, ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀ ବଳଭଦ୍ରଙ୍କ ଜନ୍ମନୀତି। କ୍ରୀଡ଼ା କ୍ଷେତ୍ରକୁ କେବଳ ପଦକ ଜିତିବା ମଧ୍ୟରେ ସୀମିତ ନ ରଖି ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଦକ୍ଷ କ୍ରୀଡ଼ାବିତ୍ ଏବଂ ଯୁବବର୍ଗଙ୍କୁ ଏକାଠି କରିବା ପାଇଁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଖେଲୋ ଇଣ୍ଡିଆ ବାର୍ତ୍ତାଳାପକୁ ଆଜି ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଏକବିଂଶ ଶତାବ୍ଦୀରେ ଭାରତରେ ଏକ ଆଧୁନିକ କ୍ରୀଡ଼ା ଇକୋସିଷ୍ଟମ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ଆଧୁନିକ ତାଲିମ କେନ୍ଦ୍ର ପର୍ଯ୍ୟନ୍ତ ସମଗ୍ର ଦେଶରେ ଏହି ଇକୋସିଷ୍ଟମ ବିକଶିତ ହେଉଛି। ପ୍ରତ୍ୟେକ ପର୍ଯ୍ୟାୟରେ ପ୍ରତିଭାଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ଭାରତରେ କ୍ରୀଡ଼ା ଏକ ବୃତ୍ତି ଭାବରେ ପରିପ୍ରକାଶ ପାଉଛି। ଏଭଳି କାର୍ଯ୍ୟକ୍ରମ କ୍ରୀଡ଼ା ଦୃଷ୍ଟିକୋଣକୁ ଏକ ନୂତନ ଦିଗ୍ଦର୍ଶନ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ମେରା ଯୁବ ଭାରତ ଦ୍ୱାରା ଜାତୀୟ କ୍ରୀଡ଼ା ଦିବସ 2026ର ଅଂଶସ୍ୱରୂପ ଆଜି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତ୍ୟେକ ଜିଲ୍ଲାର 2ଟି ମହାବିଦ୍ୟାଳୟର ବିଦ୍ୟାର୍ଥୀ ଏଥିରେ ଅଂଶଗ୍ରହଣ କରିଥିଲେ। ଯୁବବର୍ଗଙ୍କୁ ଦେଶର କ୍ରୀଡ଼ା ମହତ୍ତ୍ୱାକାଂକ୍ଷା ସହ ଜଡ଼ିତ ହେବାରେ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିଛି। ଏହି ଅବସରରେ କଟକ ନରାଜସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥୀମାନେ ପ୍ରଧାନମନ୍ତ୍ରୀଙ୍କ ଖେଲୋ ଇଣ୍ଡିଆ ବାର୍ତ୍ତାଳାପ କାର୍ଯ୍ୟକ୍ରମର ଅଂଶଗ୍ରହଣ କରିଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କୁ ସକ୍ରିୟ ଭାଗିଦାରୀ ହେବା ପାଇଁ ଆହ୍ୱାନ ଦେଇଥିଲେ। ନୟାଗଡ଼ ଜିଲ୍ଲା ଶରଣକୁଳ ମହାବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଡାକ୍ତର ସମ୍ବିତ ପାତ୍ର ଯୋଗଦେଇ କ୍ରୀଡ଼ାବିତ୍ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ବରଗଡ଼ ଜିଲ୍ଲା ଦଧିବାମନ ମହାବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

0: ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଆସନ୍ତାକାଲି 12 ବର୍ଷ ପୂରଣ ହେଉଛି। 2014 ଅଗଷ୍ଟ ମାସ 28 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ ଜନଧନ ଯୋଜନାର ଶୁଭାରମ୍ଭ କରିଥିଲେ। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଏହି ଯୋଜନାରେ 69 କୋଟିରୁ ଅଧିକ ବ୍ୟାଙ୍କ ଖାତା ଖୋଲାଯାଇଛି। ଏଥିରେ 3,17,000 କୋଟିରୁ ଅଧିକ ଟଙ୍କା ଜମା କରାଯାଇଥିବା ଜଣାପଡ଼ିଛି। ବିଶ୍ୱର ସର୍ବବୃହତ୍ ଆର୍ଥିକ ଅନ୍ତର୍ଭୁକ୍ତି ପଦକ୍ଷେପ ସ୍ୱରୂପ ପିଏମ୍ ଜନଧନ ଯୋଜନା ସମସ୍ତ ଭାରତୀୟଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାରେ ସଫଳ ହୋଇଛି। ପ୍ରତିଟି ଆକାଉଣ୍ଟରେ ଅନ୍ୟୁନ 5,356 ଟଙ୍କା ଜମାରାଶି ହୋଇଛି। ଏହି ଯୋଜନାରେ ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳରେ 78% ଆକାଉଣ୍ଟ ଖୋଲାଯାଇଥିବା ବେଳେ 56% ମହିଳା ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ସକ୍ଷମ ହୋଇଛନ୍ତି। ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ସରକାର ପ୍ରତିଶ୍ରତିବଦ୍ଧ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। କେଜିରୁ ପିଜି ମାଗଣା ଶିକ୍ଷା ଯୋଜନାରେ ସ୍ୱଚ୍ଛତା ଆଣିବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉପସ୍ଥାପନ ପାଇଁ ବାୟୋମେଟ୍ରିକ୍ ବ୍ୟବସ୍ଥା ଲାଗୁ କରାଯିବ। ପାଇଲଟ୍ ପ୍ରୋଜେକ୍ଟ ଭାବେ ବର୍ତ୍ତମାନ କେତେକ ମହାବିଦ୍ୟାଳୟରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି।
1: ବିଭିନ୍ନ ଅଭିଭାବକ ସଂଗଠନ ବିଭିନ୍ନ ବୁଦ୍ଧିଜୀବୀ ମାନଙ୍କଠାରୁ ମତାମତ ଆସିଥିଲା। ଆମେମାନେ ମଧ୍ୟ ଏ ବାୟୋମେଟ୍ରିକ ଉପସ୍ଥାନ ଅଥବା କୌଣସି ଡିଜିଟାଲ ମାଧ୍ୟମରେ ଉପସ୍ଥାନ ରେକର୍ଡ କରିବାର ଗୋଟେ କ୍ରାଇଟେରିଆ ତା ଭିତରେ ରଖିଥିଲେ। ବର୍ତ୍ତମାନ କେତେକ କଲେଜରେ ପାଇଲଟ ଭାବରେ ଏ ବାୟୋମେଟ୍ରିକ ଉପସ୍ଥାନ ଇମ୍ପ୍ଲିମେଣ୍ଟ କରିବା ଦୀର୍ଘକାଳୀନ ପ୍ରକ୍ରିୟା ଆମେ ପାଇଲଟ ଭାବରେ ଆରମ୍ଭ କରିଛୁ ଏବଂ ଅନ୍ୟ କଲେଜ ଗୁଡାକୁ ଡିଜିଟାଲ ମିଡିୟମରେ ଆମମାନଙ୍କ ପାଖକୁ ଉପସ୍ଥାନ ରିପୋର୍ଟ ପଠାଇବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି।
0: ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି ମୟୂରଭଞ୍ଜ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ରବିବାର କିମ୍ବା ସୋମବାର ବେଳକୁ ଏହା ଲଘୁଚାପରେ ପରିଣତ ହେବା ନେଇ ଅନୁମାନ କରାଯାଇଛି। ମୁଖ୍ୟ ସମ୍ଭାଦ ପୁଣିଥରେ। ବିକଶିତ ଭାରତ ଗଠନ କରିବାରେ କ୍ରୀଡ଼ାବିତ୍ ଓ ଯୁବବର୍ଗଙ୍କୁ ଏକତ୍ର ହେବା ପାଇଁ ଖେଲୋ ଇଣ୍ଡିଆ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଯୁବଗୋଷ୍ଠୀ ନିଜକୁ ଦକ୍ଷ ପ୍ରଶିକ୍ଷିତ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ। ଏବଂ 1,03,00,000ରୁ ଉର୍ଦ୍ଧ ହିତାଧିକାରୀଙ୍କୁ ଆସନ୍ତାକାଲି ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆଜିର ପ୍ରସଙ୍ଗ, ଶ୍ରାବଣ ପୂର୍ଣ୍ଣିମା ଓ ରକ୍ଷାବନ୍ଧନର ମହତ୍ଵ। ଆଲେଖ୍ୟ ସୁଷମା ପରିଜା, ଉପସ୍ଥାପନାରେ ମୁଁ ନୀନା ସାହୁ। ଶ୍ରାବଣ ପୂର୍ଣ୍ଣିମା ଏକ ଅତ୍ୟନ୍ତ ପବିତ୍ର ଦିବସ। ଏହା ହଳାୟୁଧ ଭଗବାନ ଶ୍ରୀ ବଳଦେବଙ୍କ ଜନ୍ମଦିନ। ଏହି ପୂର୍ଣ୍ଣିମା ଗହ୍ମା ପୂର୍ଣ୍ଣିମା, ଝୁଲଣ ପୂର୍ଣ୍ଣିମା, ରାକ୍ଷୀ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ। ଗହ୍ମା ପୂର୍ଣ୍ଣିମା ଦିନ ସବୁ ଗୃହପାଳିତ ଗାଈ, ଗୋରୁ, ବଳଦ ଆଦିଙ୍କୁ ଗାଧୁଆ ପାଧୁଆ କରି ଫୁଲରେ ସଜାଯାଇଥାଏ ଏବଂ ଚନ୍ଦନ ସିନ୍ଦୁର ଦେଇ ପୂଜା କରାଯାଏ। କ୍ଷୀରି ପିଠା ତିଆରି କରି ସେମାନଙ୍କୁ ଖାଇବାକୁ ଦିଆଯାଏ। ଏହାଦ୍ୱାରା ଗୃହରେ ପଶୁ ସମ୍ପଦ ବୃଦ୍ଧି ପାଏ ବୋଲି ବିଶ୍ୱାସ ରହିଛି। ଶ୍ରାବଣ ମାସରେ ଶୁକ୍ଳପକ୍ଷ ଦଶମୀଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ 7 ଦିନ ଏହି ଝୁଲଣଯାତ୍ରା ପର୍ବ ପାଳନ କରାଯାଏ। ଭଗବାନ କୃଷ୍ଣ ଏବଂ ରାଧା ଏହି ବର୍ଷା ଋତୁରେ ଦୋଳି ଖେଳି ଆନନ୍ଦ ନେଇଥାନ୍ତି। ଶ୍ରୀମନ୍ଦିରରେ ଏବଂ ସମସ୍ତ ମଠ ବାଡ଼ିରେ ରାଧାକୃଷ୍ଣଙ୍କୁ ସୁନ୍ଦର ସୁସଜ୍ଜିତ ଝୁଲଣରେ ସଜାଯାଇ ଦୋଳି ଖେଳାଯାଇଥାଏ, ତେଣୁ ଏହା ଝୁଲଣ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ। ଭାଇ ଭଉଣୀଙ୍କ ମଧ୍ୟରେ ପବିତ୍ର ସମ୍ପର୍କର ବନ୍ଧନ ରକ୍ଷାବନ୍ଧନ। ଏହି ପବିତ୍ର ପର୍ବର ଅନେକ ବଳିଷ୍ଠ ସମୃଦ୍ଧ ପରମ୍ପରା ଓ ପୃଷ୍ଠଭୂମି ରହିଛି। ଆମ ଭାରତୀୟ ସଂସ୍କୃତିରେ ପରିବାର ଭିତରେ ଭଉଣୀଠାରୁ ଅଧିକ ସମ୍ମାନନୀୟା ଓ ସ୍ନେହଶୀଳା ଆଉ କେହି ନାହିଁ। ଗହ୍ମା ପୁନେଇରେ ଭଉଣୀଟିଏ ଭାଇ ହାତରେ ରକ୍ଷାସୂତ୍ର ବାନ୍ଧି ଈଶ୍ୱରଙ୍କ ନିକଟରେ ଭାଇର ମଙ୍ଗଳ ମନାସିଥାଏ ଏବଂ ସେହି ରକ୍ଷାବନ୍ଧନରେ ଭାଇଟିଏ ଭଉଣୀକୁ ସୁରକ୍ଷା ଦେବାକୁ ଶପଥ ନେଇଥାଏ। ଏ ସମ୍ବନ୍ଧରେ ଅନେକ ପୌରାଣିକ ଓ ଐତିହାସିକ ତଥ୍ୟ ରହିଛି। ପୌରାଣିକ କିମ୍ବଦନ୍ତୀ ଅନୁସାରେ ଦ୍ୱାପର ଯୁଗରେ ପାଣ୍ଡବ ଜନନୀ ମାତା କୁନ୍ତୀ ପ୍ରଭୁ ଶ୍ରୀକୃଷ୍ଣଙ୍କ ହାତରେ ରାକ୍ଷୀ ବାନ୍ଧି ନିଜ ପୁତ୍ରମାନଙ୍କୁ କୌରବମାନଙ୍କ ଅତ୍ୟାଚାରରୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରିଥିଲେ। ଗୋପାଙ୍ଗନାମାନେ ତାଙ୍କର ପ୍ରିୟ କାହ୍ନାଙ୍କୁ ଦୁଷ୍ଟମାନଙ୍କ କବଳରୁ ରକ୍ଷା ପାଇଁ ତାଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କର ଶୁଭ ମନାସିଥିଲେ। ସେଥିପାଇଁ ଆଜି ମଧ୍ୟ କୃଷ୍ଣ ରୂପରେ ଜଗନ୍ନାଥଙ୍କ

0: ହାତରେ ରାକ୍ଷୀ ବନ୍ଧା ହେଉଛି। ବିଷ୍ଣୁ ପୁରାଣ ଅନୁସାରେ ସତ୍ୟଯୁଗରେ ଦୈତ୍ୟରାଜ ଦାନବୀର ବଳିର ଗର୍ଭଗଞ୍ଜନ ପାଇଁ ଭଗବାନ ବାମନ ଅବତାର ଗ୍ରହଣ କରିଥିଲେ। ବଳି ବାମନଙ୍କୁ ତିନିପାଦ ଭୂମି ଦାନ ଦେବାକୁ ଶପଥ କଲାପରେ ବାମନଙ୍କ ଦୁଇପାଦ ପୃଥିବୀ ଆକାଶକୁ ବ୍ୟାପ୍ତ ହୋଇଗଲା। ବାମନ ନିଜ ନାଭି ମଣ୍ଡଳରୁ ତୃତୀୟ ପାଦଟି ବାହାର କରି ଏହି ପାଦ ପାଇଁ ଭୂମି କାହିଁ ବୋଲି ପୁଛନ୍ତେ ବଳି ବାମନଙ୍କ ନିକଟରେ ସମ୍ପୂର୍ଣ୍ଣ ସମର୍ପିତ ହୋଇ ନିଜର ମସ୍ତକ ନୁଆଁଇ ଦେଇଥିଲେ ଏବଂ ବାମନ ସେହି ମସ୍ତକ ଉପରେ ପାଦ ରଖି ବଳିକୁ ପାତାଳକୁ ଚାପି ଦେଇଥିଲେ। ଭଗବାନ ବଳିର ଏତାଦୃଶ ସମର୍ପଣ ଓ ବଚନବଦ୍ଧତାରେ ପ୍ରୀତ ହୋଇ ତାଙ୍କୁ ପାତାଳରେ ସ୍ଥାନ ଦେବା ସହ ଗୋଟିଏ ଘର ମାଗିଥିଲେ। ବଚନବଦ୍ଧ ନାରାୟଣଙ୍କ ନିକଟରେ ଆଉ କିଛି ଉପାୟ ନଥିଲା, ସେ ପାତାଳପୁରରେ ବଳିର ଦ୍ୱାରପାଳ ହୋଇ ରହିଲେ। ଅନେକ ଦିନ ବିତିଗଲା। ନାରାୟଣଙ୍କ ଦର୍ଶନ ନପାଇ ଲକ୍ଷ୍ମୀ ବୈକୁଣ୍ଠରେ ବ୍ୟଥିତ ହୋଇ ନାରଦଙ୍କୁ ଶ୍ରୀବିଷ୍ଣୁଙ୍କ ଅବସ୍ଥିତି ବିଷୟରେ ପ୍ରଶ୍ନ କରି ଜାଣିଲେ ଯେ ବିଷ୍ଣୁ ବଳିପୁରରେ ଦ୍ୱାରପାଳ ହୋଇ ରହିଛନ୍ତି। ତେଣୁ ମା ଲକ୍ଷ୍ମୀ ଯାଇ ବଳିପୁରରେ ପହଞ୍ଚି ମହାରାଜ ବଳି ହାତରେ ରାକ୍ଷୀ ପିନ୍ଧାଇ ଭାଇର ସମ୍ପର୍କ ସ୍ଥାପନ କଲେ ଓ ବଳିଠାରୁ ବିଷ୍ଣୁଙ୍କୁ ଉଦ୍ଧାର କରି ବୈକୁଣ୍ଠ ଫେରାଇ ଆଣିଲେ। ଏହିଠାରୁ ହିଁ ରକ୍ଷାବନ୍ଧନ ପର୍ବର ଉତ୍ପତ୍ତି। ମହାଭାରତ ଗ୍ରନ୍ଥରେ ପ୍ରଭୁ ଶ୍ରୀକୃଷ୍ଣ ଯେତେବେଳେ ଦ୍ରୌପଦୀଙ୍କୁ କୋଟି ବସ୍ତ୍ର ଦେଇ ତାଙ୍କର ଲଜ୍ଜା ନିବାରଣ କରିଥିଲେ, ସେହି ମହତ କଥାବସ୍ତୁ ଆଜି ମଧ୍ୟ ଜନଜୀବନରେ ବଞ୍ଚି ରହିଛି। ସେହି ସମୟରେ ଦ୍ରୌପଦୀଙ୍କ ସେବାରେ ପ୍ରଭୁ ଶ୍ରୀକୃଷ୍ଣ ସନ୍ତୁଷ୍ଟ ହୋଇ ଦ୍ରୌପଦୀଙ୍କୁ କହିଥିଲେ, ସଖୀ କୃଷ୍ଣା, ମୁଁ ତୁମ ପାଖରେ ଋଣୀ ରହିଲି, ଏହି ଋଣ ମୁଁ ଯଥା ସମୟରେ ପରିଶୋଧ କରିବି। ସେଦିନ ଶ୍ରୀକୃଷ୍ଣଙ୍କ କାଣି ଆଙ୍ଗୁଳିରେ ଦ୍ରୌପଦୀ ନିଜ ପଣତକାନିରୁ ଯେଉଁ କନାଖଣ୍ଡକ ବାନ୍ଧିଥିଲେ ତାହା ଥିଲା ଭାଇ ଭଉଣୀଙ୍କ ଅତୁଟ ସ୍ନେହ ବନ୍ଧନର ନିଦର୍ଶନ। ଇତିହାସରେ ମଧ୍ୟ ରହିଛି ରକ୍ଷାବନ୍ଧନର ମହତ୍ତ୍ୱ। ଯଦିଓ ଏହା ପଛରେ ରହିଛି ରାଜନୈତିକ ଅଭିସନ୍ଧି, ତେବେ ବି ରାକ୍ଷୀ ବାନ୍ଧିଥିବା ଭଉଣୀର ସମ୍ମାନ ରକ୍ଷା ପାଇଁ ଭାଇ କେବେ ହେଲେ ପଛଘୁଞ୍ଚା ଦେଇନାହିଁ। ପ୍ରଥମ ଘଟଣାଟି ହେଲା ଖ୍ରୀଷ୍ଟପୂର୍ବ 300 ବର୍ଷ ତଳର। ମାସିଡୋନିଆର ସମ୍ରାଟ ଆଲେକଜାଣ୍ଡର ଭାରତ ଉପରେ ବିଜୟ ଲାଭ ପାଇଁ ଅଗ୍ରସର ହେଉଥିବା ବେଳେ ରାଜା ପୁରୁଙ୍କ ସମ୍ମୁଖୀନ ହୋଇଥିଲେ। ପ୍ରଥମ ଥର ପୁରୁଙ୍କଠାରୁ ଆଲେକଜାଣ୍ଡର ପରାସ୍ତ ହେଲେ। ସେତେବେଳେ ଆଲେକଜାଣ୍ଡରଙ୍କ ପତ୍ନୀ ପୁରୁଙ୍କ ନିକଟକୁ ଏକ ରାକ୍ଷୀ ପ୍ରେରଣ କରିଥିଲେ। ପୁରୁ ତାଙ୍କୁ ନିଜର ଭଉଣୀ ଭାବେ ଗ୍ରହଣ କରିଥିଲେ। ଅନ୍ୟ ଘଟଣାଟି ହେଲା ମୋଗଲ ସମ୍ରାଟ ଆକବର ମଧ୍ୟ ହିନ୍ଦୁ କନ୍ୟା ଯୋଦ୍ଧାବାଈଙ୍କୁ ବିବାହ କରିଥିବାରୁ ରକ୍ଷାବନ୍ଧନ ଉତ୍ସବକୁ ବହୁ ସମ୍ମାନ ଦେଉଥିଲେ। ଯୋଦ୍ଧାବାଈଙ୍କ ଭାଇ ମାନସିଂଙ୍କୁ ଅନେକ ସମ୍ମାନ ଦେଇ ନିଜର ପ୍ରଧାନ ସେନାପତି କରିଥିଲେ। ଭାରତୀୟ ସଂସ୍କୃତିରେ ରକ୍ଷାବନ୍ଧନ ଏକ ପବିତ୍ର ଉତ୍ସବ ରୂପେ ସର୍ବତ୍ର ପାଳିତ ହୋଇଥାଏ।
1: ଆଜିର ପ୍ରସଙ୍ଗ

ମହିନ୍ଦର ବାସ୍କେ ଏବଂ ତାଙ୍କର ସାଥୀମାନେ ଗାଇଥିବା ସାନ୍ତାଳ ସମ୍ପ୍ରଦାୟର କରମ ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଦାସମାତ ବେସ୍ରା, ବିକ୍ରମ ହାସଦା, ସୁଦାମ ହାସଦା, କିଶୁନ ବାସ୍କେ, ବଳରାମ ବାସ୍କେ, ଫୁଦନ ଚରଣ ଟୁଡୁ, ରାମଚନ୍ଦ୍ର ହାସଦା, ରାମଚନ୍ଦ୍ର ହେମ୍ବ୍ରମ ଏବଂ ସମାୟ ଚରଣ ବାସ୍କେ।

0: আদিবাসী সঙ্গীত কার্যক্রম আজ এতকি পরবর্তী কার্যক্রম রিলে করে প্রচার করছু আকাশবাণী কটক কেন্দ্রটা শুনিপারিবি কিছুক্ষণ মধ্যে।
1: ହଁ ଭାଇ କାହାରେ ଚାଲ ହଉ
2: ଖରା ପାଣି ପବନ ସବୁ ସମାଧାନ କରତେ ହଉ
1: ଓହୋ ମାନେ କଥାଟା ଟିକେ ଫିଟେଇକି କୁହ
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ ଉଷାର ସିଲେଇ ମେସିନ ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ ହଣ୍ଡା କମ୍ପାନୀର ପମ୍ପ ସେଟ୍ ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ୍ ପାୱାର ୱିଡର ଘାସ କଟା ଯନ୍ତ୍ର ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହଉ
3: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନେପାଳରେ ପ୍ରଳଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 270କୁ ବୃଦ୍ଧି, ନିଖୋଜଙ୍କ ମଧ୍ୟରେ 288 ଜଣ ଭାରତୀୟ ପର୍ଯ୍ୟଟକ, 21 ଜଣ ଭାରତୀୟ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରାଯାଇଥିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା, ଦେଶର ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରିଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଆସନ୍ତାକାଲି ପୂରଣ ହେବ 12 ବର୍ଷ, ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆସନ୍ତା ଶନିବାରଠାରୁ 4 ଦିନିଆ ଉଜବେକିସ୍ତାନ ଓ କିର୍ଗିଜ୍ସ୍ତାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଏବଂ କଲମ୍ବୋଠାରେ ଭାରତ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମ୍ୟାଚ୍ ଅମୀମାଂସିତ, ଭାରତ 1-0 ସିରିଜ ବିଜୟୀ। ବିସ୍ତୃତ ସମ୍ବାଦ, ନେପାଳରେ ସଂଘଟିତ ହୋଇଥିବା ପ୍ରଳଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 270କୁ ବୃଦ୍ଧି ପାଇଛି। ସେଠାକାର କର୍ତ୍ତୃପକ୍ଷ ହଜାର ହଜାର ନିଖୋଜ ଲୋକଙ୍କୁ ଖୋଜିବା ଆରମ୍ଭ କରିଛନ୍ତି। ନିଖୋଜଙ୍କ ମଧ୍ୟରେ 288 ଜଣ ଭାରତୀୟ ପର୍ଯ୍ୟଟକ ରହିଥିବା ଜଣାପଡ଼ିଛି। ଗତ କିଛି ବର୍ଷ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ବିପର୍ଯ୍ୟୟ ଭାବେ ଉଭା ହୋଇଛି। ଗତକାଲି ନେପାଳରେ ପ୍ରଳଙ୍କରୀ ବନ୍ୟାରେ 3ଟି ଜିଲ୍ଲାରେ ଭୟଙ୍କର ବିତ୍ପାତ ସୃଷ୍ଟି କରିଥିଲା। ସେଠାକାର ପୁଲିସର ସୂଚନା ଅନୁଯାୟୀ ଏବେ ଆଉ 93ଟି ମୃତଦେହକୁ ଉଦ୍ଧାର କରାଯାଇଛି। ମୁଖପାତ୍ର ଅବି ନାରାୟଣ କାଫ୍ଲେ କହିଛନ୍ତି, ଚିତୱାନରୁ 108 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନାୱାଲ ପରାସୀ ପଶ୍ଚିମରୁ 62, ଧାଡ଼ିଙ୍ଗରୁ 27, ଗୋର୍ଖାରୁ 20, ରାସୁଆରୁ 17, ନୱଲପାର୍ସୀ ପଶ୍ଚିମରୁ 15, ନୂଆକୋଟରୁ 12 ଏବଂ ତାନାହୁରୁ 9ଟି ମୃତଦେହ ଉଦ୍ଧାର କରାଯାଇଛି। ତିବ୍ବତ ଏବଂ ନେପାଳର କର୍ତ୍ତୃପକ୍ଷଙ୍କ ପକ୍ଷରୁ 1,300 ଲୋକ ନିଖୋଜ ଥିବା ରିପୋର୍ଟ କରାଯାଇଛି। ନିଖୋଜଙ୍କ ମଧ୍ୟରେ ସର୍ବାଧିକ ବିଦେଶୀ ନାଗରିକ ଥିବା ଆକଳନ କରାଯାଇଛି। ଉଭୟ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଳଙ୍କାରୀ ବନ୍ୟାରେ 30ରୁ ଅଧିକ ଦେଶର ନାଗରିକ ନିଖୋଜ ଅଛନ୍ତି, ମୁଖ୍ୟତଃ ଭାରତ, ଆମେରିକା, ମାଲେସିଆ, ୟୁକ୍ରେନ୍, ଅଷ୍ଟ୍ରେଲିଆ, ବ୍ରିଟେନ୍, କାନାଡ଼ା, ଦକ୍ଷିଣ କୋରିଆ, ସିଙ୍ଗାପୁର, ଜର୍ମାନୀ ଏବଂ ରୁଷ୍ର ଅଧିକାଂଶ ନାଗରିକ ନିଖୋଜ ଅଛନ୍ତି। ନେପାଳର ପୁଲିସ ମୁଖପାତ୍ର କହିଛନ୍ତି, ବନ୍ୟା ପରର ସ୍ଥିତି ଯୋଗୁଁ 800 ଜଣ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଆହତ ଅବସ୍ଥାରେ ଥିବାରୁ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରାଥମିକ ସୂଚନା ଅନୁଯାୟୀ ଭୂକମ୍ପ ଅନୁଭୂତ ହେବାର 3 ମିନିଟ୍ ପରେ ଏହି ପ୍ରଳଙ୍କାରୀ ବନ୍ୟା ଆରମ୍ଭ ହୋଇଥିଲା, ଯାହାର ତୀବ୍ର ବେଗରେ ବିଭିନ୍ନ ଜନବସତି ପ୍ରଭାବିତ ହୋଇଥିଲା। ତିବ୍ବତ, ନେପାଳ ଏବଂ ଚୀନ୍ ସମେତ ବିଭିନ୍ନ ରାଷ୍ଟ୍ରର ସୁରକ୍ଷା ଦଳଗୁଡ଼ିକ ପକ୍ଷରୁ ବନ୍ୟା ପ୍ରଭାବ

0: ପ୍ରଭାବିତ ଅଞ୍ଚଳରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସର୍ବଶେଷ ସୂଚନା ଅନୁଯାୟୀ ତାମିଲନାଡୁରୁ କୈଳାଶ ମାନସରୋବର ଯାତ୍ରାରେ ଯାଇଥିବା 21 ଜଣ ଶ୍ରଦ୍ଧାଳୁଙ୍କୁ ନେପାଳରୁ ଉଦ୍ଧାର କରାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଦିଆଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଟକି ରହିଥିବା ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ନେପାଳୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି। ସେ କହିଛନ୍ତି,
1: हमारी एम्बेसी वहां के सरकार से बातचीत कर रही है कि किस प्रकार से वहां से निकाला जाए। 21 भारतीय नागरिक जो तमिलनाडु से हैं उनको रेस्क्यू कर लिया गया है और ये लोग वहां से निकलने के बाद काठमांडू आएंगे और काठमांडू से फिर भारत की यात्रा करेंगे।
0: ଭାରତର ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରି ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଆସନ୍ତାକାଲି 12 ବର୍ଷ ପୂରଣ ହେଉଛି। 2014 ଅଗଷ୍ଟ 28ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ ଜନଧନ ଯୋଜନାର ଶୁଭାରମ୍ଭ କରିଥିଲେ। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଏହି ଯୋଜନାରେ 69 କୋଟିରୁ ଅଧିକ ବ୍ୟାଙ୍କ ଖାତା ଖୋଲାଯାଇଛି। ଏଥିରେ 3,17,000 କୋଟିରୁ ଅଧିକ ଟଙ୍କା ଜମା କରାଯାଇଥିବା ଜଣାପଡ଼ିଛି। ବିଶ୍ୱର ସର୍ବବୃହତ୍ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପଦକ୍ଷେପ ସ୍ୱରୂପ ପିଏମ୍ ଜନଧନ ଯୋଜନା ସମସ୍ତ ଭାରତୀୟଙ୍କୁ ବ୍ୟାଙ୍କ ସେବା ଯୋଗାଇବାରେ ସଫଳ ହୋଇଛି। ପ୍ରତି ଆକାଉଣ୍ଟରେ ହାରାହାରି 5,356 ଟଙ୍କା ଜମାରାଶି ହୋଇଛି। କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି, ଏହି ଯୋଜନାରେ ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳରେ 78% ଆକାଉଣ୍ଟ ଖୋଲାଯାଇଥିବା ବେଳେ 56% ମହିଳା ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ସକ୍ଷମ ହୋଇଛନ୍ତି। ସେ କହିଛନ୍ତି, ଏହି ଯୋଜନା କୋଟି କୋଟି ଭାରତୀୟଙ୍କୁ ସଶକ୍ତ କରିବା ସହ ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ଯୋଗାଇ ଦେଇ ସେମାନଙ୍କର ସାମାଜିକ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶନିବାରଠାରୁ 4-ଦିନିଆ ଉଜ୍ବେକିସ୍ତାନ ଏବଂ କିର୍ଗିଜ୍ସ୍ତାନ ଗସ୍ତରେ ଯିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସିବି ଜର୍ଜ କହିଛନ୍ତି, ଉଜ୍ବେକିସ୍ତାନ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଏହି ଗସ୍ତ କରିବେ। ଗସ୍ତ କାଳରେ ଶ୍ରୀ ମୋଦି ଉଜ୍ବେକିସ୍ତାନ ରାଷ୍ଟ୍ରପତି ମିର୍ଜିଓ ଏଫ୍ଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିବେ। କିର୍ଗିଜ୍ସ୍ତାନରେ ପ୍ରଧାନମନ୍ତ୍ରୀ ଚଳିତ ମାସ 31 ତାରିଖରେ 26ତମ ସାଂଘାଇ ସହଯୋଗ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଭାରତ ଅଧ୍ୟକ୍ଷତାରେ ଆସନ୍ତା ମାସ 12 ଏବଂ 13 ତାରିଖରେ 18 ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରାଯିବ। ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶ ସମେତ ଅଂଶୀଦାର ଦେଶଗୁଡ଼ିକର ନେତୃତ୍ୱମାନେ ଯୋଗଦେବେ। ଭାରତର ବ୍ରିକ୍ସ ଅଧ୍ୟକ୍ଷତାର ମୂଳମନ୍ତ୍ର ହେଉଛି ପ୍ରଥମେ ମାନବତା ଏବଂ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସରେ ସ୍ଥାୟିତ୍ୱ, ନବସୃଜନ, ସହଯୋଗ ଏବଂ ସ୍ଥିରତା ପାଇଁ ନିର୍ମାଣ ପ୍ରସଙ୍ଗରେ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ପାରସ୍କରିକ ସହଯୋଗ ଦୃଢ଼ କରିବା ସମେତ ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକରେ ଅଗ୍ରଗତି ନିମନ୍ତେ ଏହି ସମ୍ମିଳନୀରେ ଭାବ ବିନିମୟ କରାଯିବ। ସୂଚନା ଅନୁଯାୟୀ ଚଳିତ ବର୍ଷ ଭାରତର ଅଧ୍ୟକ୍ଷତାରେ ଏପର୍ଯ୍ୟନ୍ତ ଦେଶର 25 ଅଧିକ ସହରରେ 350 ଅଧିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସେହିସବୁ ବୈଠକଗୁଡ଼ିକରେ ରାଜନୈତିକ ଏବଂ ସୁରକ୍ଷା, ଅର୍ଥନୈତିକ ଏବଂ ଆର୍ଥିକ, ସାଂସ୍କୃତିକ ଏବଂ ଲୋକସମ୍ପର୍କ ପ୍ରସଙ୍ଗ ନେଇ ମତ ବିନିମୟ ହୋଇଛି। ଭାରତ ବ୍ରିକ୍ସର ପ୍ରତିଷ୍ଠାତା ସଦସ୍ୟ ଏବଂ ପୂର୍ବରୁ 2012, 2016 ଏବଂ 2021 ମସିହାରେ ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଥିଲା। ଚଳିତ ବର୍ଷ ଜାନୁଆରୀ 1 ତାରିଖରେ ଏହା ଚତୁର୍ଥ ବ୍ରିକ୍ସ ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଛି। ଇତିମଧ୍ୟରେ ବ୍ରିକ୍ସ ପ୍ରତିଷ୍ଠାର 20 ବର୍ଷ ପୂର୍ତ୍ତି ହେଉଥିବାରୁ 2026 ମସିହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦଠାରେ ଆଗାମୀ ଅଲମ୍ପିକ୍ସ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ। ଏଥିସହ ମନ୍ତ୍ରୀ ଶ୍ରୀ ଶାହା ଗୁଜରାଟ ବିଦ୍ୟାପୀଠର 72ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେବେ। ଆଜି ଗୁଜରାଟରେ ପହଞ୍ଚିବା ପରେ ମନ୍ତ୍ରୀ ଶ୍ରୀ ଶାହା ନବନିର୍ମିତ ଗୁଜରାଟ ଗୌରବ ହ୍ରଦକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସମୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ସେବେଠାରୁ ଗୁଜରାଟର ବିକାଶ ଆରମ୍ଭ ହୋଇଥିଲା। ବିଶେଷକରି ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉନ୍ନତି ଘଟିଥିଲା। ଜନସାଧାରଣଙ୍କ ସହଯୋଗରେ 2023ରେ ରେକର୍ଡ ସଂଖ୍ୟକ 1.5 ଲକ୍ଷ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଥିଲା, ଫଳରେ ସମ୍ପୃକ୍ତ ଅଞ୍ଚଳରେ ଚାଷ

0: ଶପଥ ନେବା, ଗାଁ ପରିବେଶ ସଫା ରଖିବା।
1: ପାରଳାଖେମୁଣ୍ଡି ଉପଖଣ୍ଡରେ ଥିବା ସେଞ୍ଚୁରିଆନ୍ ୟୁନିଭର୍ସିଟି କ୍ୟାମ୍ପସରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଦେଶବ୍ୟାପୀ ଅଭିଯାନ ଅନ୍ତର୍ଗତ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିଥିମାନେ ନିଶାମୁକ୍ତ ସମାଜ ଗଠନ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏବଂ ସାମାଜିକ ଦାୟିତ୍ୱବୋଧ ବୃଦ୍ଧି କରିବା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିବା ସହ ନିଶା ସେବନର କୁପ୍ରଭାବ, ସୁସ୍ଥ ଜୀବନଶୈଳୀ ଏବଂ ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିଙ୍କ ସକ୍ରିୟ ଭୂମିକା ସମ୍ପର୍କରେ କହିଥିଲେ। ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ ଲକ୍ଷ୍ମୀପୁର ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଶିଶୁ ଚାଲାଣ ରୋକିବା ଏବଂ ଶିଶୁ ସହାୟତା ନମ୍ଘର 1098ର ପ୍ରଚାର ଉଦ୍ଦେଶ୍ୟ ନେଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ୟୁନିଟ୍ ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଯୋଗଦେଇ ଶିଶୁ ଚାଲାଣ ଏକ ଅପରାଧ ହୋଇଥିବା ଯୋଗୁଁ ଏହାକୁ ରୋକିବାରେ ସମସ୍ତେ ସହଯୋଗ କରିବା ସହ କୌଣସି ଶିଶୁ ବିପଦ ସଂକୁଳ ଅବସ୍ଥାରେ ଥିବା ଜାଣିଲେ ତୁରନ୍ତ 1098 ନମ୍ଘରକୁ ଫୋନ୍ କରିବା ପାଇଁ ଉପସ୍ଥିତ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସରକାରୀ ଓକିଲ ଓ ପୋଲିସ ବିଭାଗର ଏକ ସମନ୍ୱୟ ବୈଠକ ଗଜପତି ଜିଲ୍ଲା ମୋହନାସ୍ଥିତ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଥାନାଧିକାରୀ ଓ ସରକାରୀ ଓକିଲମାନେ ଯୋଗଦେଇ ମାମଲାଗୁଡ଼ିକର ସଠିକ୍ ପରିଚାଳନା ପାଇଁ ତଥ୍ୟାବଳୀ କିଭଳି ପ୍ରସ୍ତୁତ କରାଯିବ ଏବଂ ତଦନ୍ତ ପ୍ରକ୍ରିୟାରେ ଥିବା ତ୍ରୁଟି ବିଚ୍ୟୁତିକୁ କିପରି ସୁଧାରିବେ, ଜନସାଧାରଣଙ୍କୁ କିପରି ତ୍ୱରିତ ନ୍ୟାୟ ପ୍ରଦାନକୁ ସୁନିଶ୍ଚିତ କରାଯାଇପାରିବ ସେସବୁର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡିସ୍ଥିତ ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ପୋସ୍ ଆଇନ ଓ ଆଣ୍ଟି ରାଗିଙ୍ଗ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଖୁରାଣ୍ଡି ଥାନାଧିକାରୀ ପ୍ରସନ୍ନ କୁମାର ତାରିଣୀ ଏବଂ ଶକ୍ତିଶ୍ରୀ ସଂଯୋଜିକା ମୀନାକ୍ଷୀ ପାଣିଗ୍ରାହୀ ଯୋଗଦେଇ ପୋସ୍ ଆଇନର ଉଦ୍ଦେଶ୍ୟ ମହିଳା ସୁରକ୍ଷା, ରାଗିଙ୍ଗର କୁପ୍ରଭାବ ଏବଂ ଏହାର ଆଇନଗତ ଦଣ୍ଡବିଧାନ ଉପରେ ସଚେତନ କରିବା ସହ ରାଗିଙ୍ଗଠାରୁ ଛାତ୍ରଛାତ୍ରୀମାନେ ଦୂରେଇ ରହି ଏକ ସୁସ୍ଥ ଓ ସୁରକ୍ଷିତ ଶିକ୍ଷା ପରିବେଶ ଗଠନରେ ସହଯୋଗ କରିବା ପାଇଁ ଆହ୍ୱାନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିସାନ ବାଣୀ।

0: ବଢି ସମୟ ପାଣିକୁ ଫୁଟେଇ ପିଇବା ଦରକାର
1: ଦରକାର ହଉ ହଉ ହଉ ଭଲ କଥା ମୁଁ ମଧ୍ୟ ଗୋଟେ କାମ କରିଛି
0: କୋଉ କାମ ମ
1: ମୋ କୂଅରେ ଚୁନ ଟିକିଏ ପକେଇ ଦେଇଛି ଗାଁ ମଝିରେ ଯୋଉ କୂଅ ଥିଲା ଚୁନ ଟିକିଏ ପଡିଛି ଫିଟିକିରି ଟିକିଏ ପଡିଛି ନଳ କୂଅ ଚାରିପଟ ଯାକ ସଫା ସୁତୁରା କରିଛି
0: ବ୍ଲିଚିଂ ପାଉଡର ପକେଇଛ ଟି
1: ବ୍ଲିଚିଂ ପାଉଡର ଯାହା ତ ଆସିଲା ତମ ଘରେ ରହିଲା କାହାକୁ ଦେଲା ଭଳିଆ କହୁଛ
0: ନା ନା ନୂଆ ବୋଉ ନେଇଛନ୍ତି ଆମ ଗୋଷ୍ଠୀରେ ଆସିଥିଲା ମୁଁ ତାକୁ ଦେଇଛି
1: ଦେଇଛ କେଡେ ବଡ କାମଟେ କଲ ଯାଇ ଯୋଉ କର୍ମ ଆମ ଯୋଉ ମାଳ ଅପା
0: ନା ଝିଅ ଘରକୁ ଯାଇଥିଲି ବଢି ପାଣି ସମୟ ଜ୍ୱାଇଁଟି ମୋର ବଡ ଚାଷୀ ଚାରିଆଡେ ପାଣି ମାଡିକି ଅଛି ଝିଅଟି ଅସୁବିଧାରେ ଅଛି
1: ପାଣି ଛିଡ଼ିନି
0: ନା ମୋ ଭାଇ ଛିଡ଼ିନି
1: ଗହିରରେ ଗାଁ ଭିତରେ ପାଣି
0: ପରା
1: କଣ କହୁଛ
0: ଆଉ ଗହିରିଆ ଗାଁଟା ପାଣି ଅଛି କହିଲାରୁ ମୋ ମନ ବୁଝିଲାନି ଟିକେ ପଳେଇଲି
1: ତମେ କେମିତି କଣ କଲ
0: କଲି ସେ ଡଙ୍ଗାରେ ବସିକି ଗଲି ପୁରା
1: ଡଙ୍ଗାରେ ସେଇ ତ ଅକଳିଆଟା ରହିଛି ମୋର ତ ମୁହଁରୁ ଛଡେଇ ନେଲ
0: ମୋ ଝିଅ ଘର ଡରିକି ଅଛନ୍ତି କାହିଁକି କହୁନ କୁମ୍ଭୀରିଆ ଗାଁ
1: ଓହୋ କୁମ୍ଭୀର
0: ଆଉ
1: ହରିବୋଲୋ ହରିବୋଲୋ ହରିବୋଲୋ ହରିବୋଲୋ
0: ଆଉ ଯଦି ମୁଁ ପଶିକି ଯିବି ପାଣିରେ ଗଲି ଆଉ
1: ତମେ ତମକୁ ପୁଣି କୁମ୍ଭୀର
0: ତମକୁ ତ ମଜା ଲାଗିଛି ଆଉ
1: ମଜା କିଛି ବୁଝିପାରୁନ ଦି ପଇସାର ଅକଲ ନାହିଁ
0: ଆଉ କଣ ତମର ଅକଲ ଅଛି ଦଶ ପଇସାର ଟିକେ ବୁଝଉନ
1: କିଛି ଜାଗାରେ ପାଣି ଛିଡିଛି କିନ୍ତୁ କିଛି ଜାଗାରେ ବଢୁଛି
0: ବଢୁଛି
1: ତେଣୁ ଏତିକି ବେଳୁଆ
0: ସତର୍କ ରହିବା
1: ବହୁତ ଜାଗାରୁ ଖବର ଆସୁଛି ଏଇ ଯୋଉ କୁମ୍ଭୀର କୋଉଠି ଆକ୍ରମଣ କଲାଣି
0: କୋଉଠି ଜନ୍ତୁ ଜୁନ୍ତା ସାପ ଆମର ସିଏ ବି ଆକ୍ରମଣ କରୁଛି
1: ହବ ସେ ଇଏ ଗୋଟାଏ ତେଣୁ ଆମକୁ ଟିକେ ସତର୍କ ରହିବାକୁ
0: ପଡିବ
1: ଦ୍ୱିତୀୟ ଜିନିଷଟି ବୁଝିବା
0: କୋଉ କଥା କହିଲ
1: ବହୁତ ଜାଗାରେ ମୁଁ ଦେଖୁଛି ରାସ୍ତା ଉପରେ ପାଣି ଚାଲୁଛି ଲୋକ ଗାଡି ମଟର ନେଇକି ଯାଆସ କରୁଛନ୍ତି
0: ଏଙ୍କର କଣ ବାହାଦୁରୀ କମ ପ୍ରଶାସନ ଆସୁଛି ସତର୍କ କରୁଛି ରାସ୍ତା ଉପରକୁ ଯାଅନି ଗାଡି ଧରିକି ତଥାପି ପିଲା ମାନୁଛନ୍ତି ସମାଜ ସେବୀ କେତେ ଜଣ ଅଛନ୍ତି ସେମାନେ ମନା କରୁଛନ୍ତି
1: ନାଇଁ ନାଇଁ ନାଇଁ ଶ୍ରୋତା ବନ୍ଧୁ ଦିନ କେଇଟାର କଥା ପାଣି ଛିଡିଯିବ ପୁଣି ପୂର୍ବ ସ୍ଥିତି ଫେରିବ ଆମେ ମାନେ ନିଜକୁ ନିଜେ ଟିକେ ଜଗିବା
0: ସତର୍କ ରହିବା
1: ଆଉ ବିଦ୍ୟୁତ ସଂଯୋଗ ବର୍ତ୍ତମାନ କଟିଥିବ
0: କଟିଥିବ ପାଣି ଭିତରେ କୋଉଠି କଣ ଅସୁବିଧା ହବ କହିଯାଉଛି
1: ସେ ବାବଦରେ ଟିକେ ସଜାଗ ରହିବା ରାସ୍ତାଘାଟ କୋଉଠି କଣ ଆମର ଖାଲ ଢିପ ହେଇଥିବା ଜମାରୁ ସେମିତି କଣ
0: ଗାଡିକି ନବା ନାହିଁ
1: ନବା ନାହିଁ ଆଉ ଟିକେ ଦିହ ପାଖକୁ ଜଗୁଥିବା
0: ଇଏ ସମୟରେ ଭଲ ଖାଦ୍ୟ ଖାଇବା ମାନେ ଉଷୁମ ଉଷୁମ ଖାଦ୍ୟ ଖାଇବା ପାଣିକୁ ଫୁଟେଇକି ପିଇବା
1: ରଖିଥିଲ
0: ଆଉ କୂଅ ଯୋଉଠି ଆମର ପାଣି ପିଉଛନ୍ତି ଆମେ ଟିକେ ସେଥିରେ ବ୍ଲିଚିଂ ପାଉଡର ପକେଇବା
1: ଜଳ ଉତ୍ସ ଗୁଡିକୁ ସମ୍ପୂର୍ଣ୍ଣ ବିଶୋଧନ କରିବା ଚାଷବାସର କଥା ଜାଣିକି ରାତି ପାହିଲେ ଆମର ଗମାପୁନେଇ ବଳଭଦ୍ର ଜନ୍ମ
0: ଭାଇ ମୁଁ ପୁରା ଗୁହାଳ ଘରେ ପରିଷ୍କାର କରିଦେଇଛି କାଲି କଣ କରିବି ନା ଗାଈଙ୍କୁ ଗାଧେଇବି ବଳଦକୁ ଗାଧେଇବି ରାକ୍ଷୀ ଟିକେ ପିନ୍ଧେଇବି ପିଠା ଟିକେ ଖୁଏଇବି ମିଠା ଟିକେ ଖୁଏଇବି କାଲି ମୋ ଘର ଉତ୍ସବ ମୁଖର
1: ଆମକୁ ଡାକିବନି
0: ତମର ଗାଈ ନାହିଁ କି ଆଠଟି ଗାଈ ରଖିଛ
1: ମନା କରି
0: ତୁମେ ବି କାଲି କରିବ
1: କରିବି ମୁଁ ଖାଲି ବୁଝିବାକୁ ଚାହୁଁଥିଲି ତମେ ଡାକୁଛ କି ନାହିଁ ବୋଲି
0: ମୁଁ ତମକୁ କଣ ଡାକୁଛି ଅବଗନ ଭାଇ କାଲି ଗୋଟେ ରାକ୍ଷୀ ବାନ୍ଧିବି ଆଉ ନୂଆ ଶାଢୀ ଖଣ୍ଡ ଦବ କଥା କହିଲି ତ ଶ୍ରୋତା ବନ୍ଧୁ
1: ଟିକେ ଅଭାବୀ ଲୋକ ତମେ ଯାହା ଜାଣିଛ
0: ଶ୍ରୋତା ବନ୍ଧୁ ଶୁଣୁଛ ଟି
1: ସଞ୍ଜ ଘଡି ଶ୍ରୋତା ବନ୍ଧୁ ନେଇକି ବହିଛନ୍ତି
0: ପଲ୍ଲୀ ଗୀତ ଟିକେ ଶୁଣିଲେ କେମିତି ହୁଅନ୍ତା
1: ପଲ୍ଲୀ ଗୀତ ହଉ ଶୁଣିବା ଆଉ କଣ

0: ଶୁଖେଇ ଏବଂ ପାକଳ ଲିମ୍ବ ପତ୍ର ଶୁଖେଇ ତାକୁ ଚୁନା କରି କିଛି ଗୋବର ସହିତ ମାଟିରେ ମିଶ୍ରଣ କଲି।
1: କଣ ପାଇଁ?
0: ଯେହେତୁ କିଛି ପୋକ ନ ଲାଗିବେ, ମାଟିର ତ କିଛି ବିଷାକ୍ତ ପୋକ ଥାନ୍ତି। ଏହାଦ୍ୱାରା କଣ, ଖରା ମାଟି ପୁରା ଖରା ଖାଇଛି ଏବଂ ତା ସହିତ ଏ ଯେଉଁ ଅରଖ ପତ୍ର ଆଉ ଲିମ୍ବ ପତ୍ରକୁ ଶୁଖେଇକି ଚୁନା କରିକି ଖତ ସହିତ ବୁଣିଦେଲି। ତା ଫଳରେ କଣ, ମାଟିଟା ଉର୍ବର ହେବା ସହିତ ଯେଉଁ ବିଷାକ୍ତ ପୋକ ଥିବେ ସେ ମରିଯିବେ।
1: ମାଟି ପାଗ ହେଇଗଲା,
0: ମାଟି ପାଗ ହେଇଗଲା।
1: ଚାଷ ଉପଯୋଗୀ କଲେ ପ୍ରଥମେ?
0: ଆଜ୍ଞା।
1: ଆଚ୍ଛା, ବର୍ତ୍ତମାନ କେତେ ଜମିବାଡ଼ି ଚାଷ?
0: ଏବେ 2 ଏକର ଜମି ମୁଁ ନିଜେ ତଳା ପକେଇଛି ରୋଇବା ପାଇଁ, ଏବଂ ଏଇ 2-4 ଦିନ ଭିତରେ ମଧ୍ୟ ରୁଆ ହେଇଯିବ। ପାଣି ଟିକେ ଅଧିକା ହେଇଛି ବର୍ଷା ପାଇଁ, ତେଣୁ ପାଣି ଟିକେ କମିଗଲେ ତାକୁ ରୋଇବି।
1: ଆଚ୍ଛା, ଏଇ ଯେଉଁ ପ୍ରକାର ବର୍ଷା ଏଥରକ ହେଉଛି, ଆପଣଙ୍କ ଚାଷ ବି ତ ପ୍ରଭାବିତ ହେଇଥିବ?
0: ଚାଷ ପ୍ରଭାବିତ ହେଇଛି। ପ୍ରଥମ ଏବେ ଯେଉଁ ଲଗେଇଥିଲି ମକା ଆଉ ଭେଣ୍ଡି, ସେସବୁ ନଷ୍ଟ ହେଇଯାଇଛି।
1: ଆଚ୍ଛା,
0: ପୁଣି ମଧ୍ୟ ମଞ୍ଜି ରଖିଛି, ଟିକେ ପାଗ ହେଲେ ପୁଣି ତାକୁ ପୁଣି ବୁଣିବି।
1: ମନୋବଳ ଦୃଢ଼ ଅଛି?
0: ମନୋବଳ ଦୃଢ଼, ଏବଂ ଖୁସି ଲାଗୁଛି କ'ଣ କି, ଉତ୍ପାଦନ ଭଲ ହେଉଛି।
1: ଆଚ୍ଛା,
0: ଉତ୍ପାଦନ ଭଲ ହେଉଛି। ମୁଁ କାହିଁକି ଏସବୁ ଅନୁପ୍ରାଣିତ ହେଲି ସାର୍, ଦିନେ ବଜାରକୁ ଯାଇଥିଲି ଲେଉଟିଆ ଶାଗ ଟିକେ ଆଣିବା ପାଇଁ, କିନ୍ତୁ ଗୋଟିଏ ଲେଉଟିଆ ବିଡ଼ା ଶାଗ ପାଇଁ ମୋତେ 20 ଟଙ୍କା ଦେବାକୁ ପଡ଼ିଲା। ସଜନା ଶାଗ ଗୋଟେ ବିଡ଼ାକୁ 20 ଟଙ୍କା। ମୁଁ ଚିନ୍ତା କଲି, ବାଡ଼ିରେ ଯଦି 2ଟି ସଜନା ଗଛ ଲଗେଇବି, ଶାଗ ଟିକେ ଖାଇବୁ, ଛୁଇଁ ବି ଖାଇବୁ, ପଡ଼ୋଶୀମାନେ ବି ଖାଇପାରିବେ। ସେଇଦିନଠୁ ସଂକଳ୍ପବଦ୍ଧ ହେଲି ଯେ ସଜନା ଗଛ, ଅମୃତଭଣ୍ଡା, ଯେଉଁଟାକି ବହୁତ କମ୍ ପରିଶ୍ରମରେ ଆମକୁ ସେ ଭଲ ଉତ୍ପାଦନ ଦେବ।
1: ନିଜ ବାଡ଼ିରେ ଲଗେଇଛି। କେତେ ଲାଗିଛି?
0: ସଜନା ଗଛ 7ଟା ଅଛି, ଭଣ୍ଡା ଗଛ ଅଛି 20-25ଟା, ତା ଛଡା ବାଇଗଣ ବି ଲଗେଇଛି ସାର୍। ବାଇଗଣ ଟିକେ କାଣ୍ଡ ବିନ୍ଧା ପୋକ ଲାଗିଲେ ମୁଁ ତାକୁ କଣ କଲି, ଅରଖ ପତ୍ର, ପାକଳ ଲିମ୍ବ ପତ୍ର, ତା ସହିତ କିଛି ଗୁଡ଼, ଗୋମୂତ୍ର, ତାକୁ ଦେଇକି 15 ଦିନ ଗୋଟେ କପଡ଼ା ଦେଇକି ବାନ୍ଧିକି ରଖିଲି। ସେ ଭଲ ଭାବେ ପଚିଗଲା ପରେ ତା ସହିତ ସେତିକି ପାଣି ଦେଇ, ଧରନ୍ତୁ 2 ଲିଟର ଗୋମୂତ୍ର ଦେଇଛି, 2 ଲିଟର ପାଣି ବି ଦେଲି, ତାକୁ କପଡ଼ା ଛାଙ୍କ କଲି, ସେଇ ପାଣିଟାକୁ ମୁଁ ସିଞ୍ଚନ କଲି। ଏହାଦ୍ୱାରା ମୁଁ ଦେଖିଲି ପୋକ କମିଲେ, ଏବଂ ସେ ଯେଉଁ ଖଦଡ଼ ଅଂଶଟା ରହିଲା ତା ସହିତ କିଛି ଖତ ମିଶେଇକି ଗଛ ମୂଳରେ ଦେଲି, ଯାହାଫଳରେ ଗଛ ବି ଭଲ ବଢ଼ିଲା ଏବଂ ପୋକ ମଧ୍ୟ ନଷ୍ଟ ହେଲେ।
1: ପୋକ ପ୍ରୟୋଗ କରିଛନ୍ତି?
0: ନିଜେ ପ୍ରୟୋଗ କରୁ।
1: ତାମାନେ ଯେତିକି ଫସଲ କରିଛନ୍ତି ସବୁରେ ଆପଣ ଏଇ ପ୍ରକାରର ଜୈବିକ ଖତ ସାର ଏସବୁକୁ ପ୍ରୟୋଗ କରୁ, ସଫଳତା ମିଳୁଛି?
0: ସଫଳତା ମିଳୁଛି ସାର୍।
1: କେତେ ପ୍ରତିଶତ?
0: କୃଷି ବ୍ୟବସାୟିକ ଭିତ୍ତିରେ ଏବଂ କୃଷି ନିଜ ପରିବାରକୁ ଚଳେଇବା, 2ଟା କଥା ଅଛି। ମୁଁ ବ୍ୟବସାୟ ଭିତ୍ତିଟାକୁ ଦେଖିନାହିଁ, ବେପାର କରିବି, ବଣିଜ କରିବି, ସେ କଥା ଦେଖିନି। ମୋ ପରିବାର ଚଳିବ, ମୋ ପଡ଼ାପଡ଼ୋଶୀ ଚଳିବେ, ଆମେ ବେପାରୀକି ଦେବା କିଛି ଅସୁବିଧା ନାହିଁ, କିନ୍ତୁ ମୁଁ ସେ କଥାଟାକୁ ଯାଇନି, କେବଳ ମୋ ପରିବାରଟା କେମିତି ଚଳିବ। ସବ୍ଜି, ଭଲ ସବ୍ଜି ଖାଇବୁ ଆମେ, ଯେଉଁଟାକି ରୋଗ ନଥିବ, ରୋଗମୁକ୍ତ ହବୁ ଆମେ, ଏଇ ଚିନ୍ତାଧାରା ନେଇକି ମୁଁ ଏସବୁ କୃଷି କାର୍ଯ୍ୟ କରୁଛି।
1: କୃଷି କ୍ଷେତ୍ର ଆଗକୁ ଯାଉ, କୃଷକ ଅଧିକରୁ ଅଧିକ ଲାଭ ପାଉ, କମସେ କମ୍ ତାର ଲାଭ 2 ଗୁଣ ହଉ, ଏ ପ୍ରକାର ଲକ୍ଷ୍ୟ ନେଇକି ଆମେ ଆଗକୁ ବଢୁଛେ। ତ ଯେତେବେଳେ କୃଷିକୁ ଆମେ ବ୍ୟବସାୟ ଭିତ୍ତିରେ କରିବା, ସେତେବେଳେ ପୁଣି କଣ କରିବା, ସେ ବିଷୟରେ କେବେ ଚିନ୍ତା କରିଛନ୍ତି, କାହାକୁ ପରାମର୍ଶ କରିଛନ୍ତି କଣ?
0: ଏଥିରେ ମଧ୍ୟ ଆପଣଙ୍କ ଜୈବିକ ସାରରେ ମଧ୍ୟ ଅଧିକ ଉତ୍ପାଦନ କରିପାରିବେ, ଏଇଟା ପରୀକ୍ଷା କରି ମୁଁ ନିଜେ ଦେଖିଛି।
1: ଆଚ୍ଛା,
0: ତେଣୁ ଆମକୁ ସେତିକି ସଚେତନ ହେବାକୁ ପଡିବ। ଧରନ୍ତୁ ମୁଁ ଗୋଟେ ଗୁଣ୍ଠ ଜମି ଉପରେ 2 ଲିଟର ଗୋମୂତ୍ର, 1 କେଜି ଗୁଡ଼, 100-200 ଭିତରେ ଅରଖ ପତ୍ର, କେଜିର
1: ଲିମ୍ବ
0: ପତ୍ର ଦଉଛି, ଯେତେବେଳେ ମୋର ଆୟତନଟା ବଢିବ କୃଷିରେ, ମତେ ଏସବୁକୁ ଅଧିକା କରିବାକୁ ପଡିବ।
1: ଆଚ୍ଛା, ଏଥିରେ ଖର୍ଚ୍ଚ ମଧ୍ୟ କମ?
0: ଖର୍ଚ୍ଚ କମ୍, ଆପଣଙ୍କର ଉତ୍ପାଦନ ଭଲ।
1: ଆଚ୍ଛା, ପରିଶ୍ରମଟା ଟିକେ
0: ଅଧିକ,
1: କିନ୍ତୁ ଖର୍ଚ୍ଚ ତ କମି ଯାଉଛି।
0: ଖର୍ଚ୍ଚ କମିବ, ରାସାୟନିକ ସାର ଦେଇକି ମୋ ମାଟିକି ମୁଁ ନଷ୍ଟ କରିବାକୁ ଚାହୁଁନି।
1: କେବଳ କଣ ମାଟି ନଷ୍ଟ ହେଉଛି,
0: ପରିବେଶ ନଷ୍ଟ ହେଉଛି। ପରିବେଶ ନଷ୍ଟ ହେବା ଦ୍ୱାରା ମୁଁ ନିଜେ ଦେଖିଛି, ଆମ ଅଞ୍ଚଳର କୁଆ ଆଉ ନାହାନ୍ତି।
1: କାହିଁକି?
0: କାରଣ ଆମେ ସକାଳୁ କୁଆକୁ ଚାଉଳ ଦଉ ଖାଇବାକୁ, ଯେଉଁ ପରିମାଣରେ ଆଗରୁ ଆସୁଥିଲେ କୁଆ ଏବେ ନାହାନ୍ତି। କେବଳ ଆମର ଯେଉଁ ଟାଇଚୁନ ଚାଷ କରାଯାଉଛି, ତା ଦ୍ୱାରା ସେଇ ପାଣି ପିଇକି ବଗ ବି ଆଉ କମିଗଲେଣି ସାର। ବଗ କମିଗଲେଣି।
1: କଣ ପାଇଁ?
0: ଏଇ ସେଇ ପାଣିକି ପିଇକି ସେମାନେ ମରିଯାଉଛନ୍ତି।
1: ମାନେ ପାଣିକି ପିଇକି ବଗ ମରିଯିବାର କଣ କାରଣଟା ମୁଁ ବୁଝିବି?
0: ଆମେ ଯୋଉ ଟାଇଚୁନ ଚାଷ କରୁଛୁ, ସେଥିରେ ଯୋଉ ଆମେ ବିଷ ସିଞ୍ଚନ କରୁଛୁ, ସେ ପାଣିଟାକୁ ସେମାନେ ପିଇଲେ, ତେଣୁ ସେମାନେ ମଲେ, କୁଆଙ୍କ ସଂଖ୍ୟା କମିଗଲା, ବିଭିନ୍ନ ଯୋଉ ପ୍ରଜାତିର ପକ୍ଷୀମାନେ ଥିଲେ ସେମାନେ ବି ଆଉ ନାହାନ୍ତି, ବଣି ନାହାନ୍ତି, ପରିବେଶ ପ୍ରଦୂଷିତ ହେଉଛି।
1: ଶ୍ରୋତା ବନ୍ଧୁ, ଆମେ ଜାଣିଛେ ଯେ ପକ୍ଷୀ ଜଗତ ଇଏ ହେଉଛି କୃଷକର ବନ୍ଧୁ, ଏବଂ କୁଆକୁ ମଧ୍ୟ

0: କିଛି ଜାଗାରେ କୁହାଯାଏ ଯେ ଇଏ ହଉଛି ପରିବେଶର ସଫେଇ କର୍ମୀ। କୁଆ ନଥିଲେ ପରିବେଶ କେତେ ଯେ ପ୍ରଦୂଷିତ ହେଇଯାଉଥାନ୍ତା ସେଟାକୁ ଆମମାନେ କେବେ ଅନୁମାନ କରିନାହାନ୍ତି, କେବେ ଚିନ୍ତା ବି କରିନା। ଯଦି ପକ୍ଷୀ ସଂଖ୍ୟା କମୁଛି ଆମର କୃଷି ଲାଗି, ତାହେଲେ ସେଥିପାଇଁ ନିଶ୍ଚିତ ଭାବରେ ଆମେ ହିଁ ତ ଦାୟୀ ନା ନାହିଁ?
1: ଆମେ ଦାୟୀ, ଆମ ପରିବେଶ ନଷ୍ଟ ହେବା ପଛରେ ଆମେ ନିଜେ ଦାୟୀ।
0: କେମିତି ସଜାଡି ପାରିବୁ?
1: ତାର ଏକମାତ୍ର ଉପାୟ ହେଉଛି ବ୍ୟବସାୟିକ ଭିତରେ ଯୋଉ ଚାଷ କରୁଛୁ, ହୁଏତ ଲୋଭରେ ପଡିକି ଅଧିକ ବିକ୍ରି ହବ, ଅଧିକ ଅମଳ ହବ, ଅଧିକ ଅମଳ ହବ, ଅଧିକ ବିକ୍ରି ହବ, ଅଧିକ ପଇସା ପାଇକି ଆମେ ଲାଭବାନ ହବା, ଏଟା ଠିକ। ପରୋକ୍ଷରେ ଆମ ଶରୀର ନଷ୍ଟ ହେବା ସହିତ ଆମର ପରିବେଶକୁ ସୁସ୍ଥ ରଖୁଥିବା ଯୋଉ ଉଦ୍ଭିଦ ପକ୍ଷୀ ଜଗତ ସେମାନେ ମଧ୍ୟ ଲୋପ ପାଇଯାଉଛନ୍ତି। ତେଣୁ ଆମକୁ ସବୁକୁ ଦେଖିବାକୁ ପଡିବ, ଏଟା ନିଶ୍ଚିତ ସତ। ଚାଷ ଅଛି ଯାହାର କି ଆନନ୍ଦ ତାହାର, ଏବଂ ଦେଶର ଥିଲେ ହେଁସରେ ପଡେ, ଗୋଟେ କଥା ଅଛି, ଦେଶରେ ରହିବ ହେଁସରେ ପଡିବ। କିନ୍ତୁ ଆମକୁ ସଚେତନ ହେବାକୁ ପଡିବ, ପକ୍ଷୀ କୂଳ ରହିବେ, ଉଦ୍ଭିଦ ଜଗତ ରହିବ, ସବୁକିଛି ରହିବ, ଆମ ମୃତ୍ତିକା ମଧ୍ୟ ଭଲ ରହିବ, ତା ସହିତ କୃଷି ହବ, ଯାହାଫଳରେ ଆମେ ଆଉ ବଜାରକୁ ଡିପେଣ୍ଡ କରିବା ନାହିଁ। ମୋ ଅଞ୍ଚଳରେ ବହୁତ ପିଲା ବୁଲୁଛନ୍ତି ଏଇଭଳି, କିନ୍ତୁ ସେମାନଙ୍କର ପତିତ ଜମି ମଧ୍ୟ ଅଛି, ସେମାନେ ସିଆଡ଼କୁ ଆଗ୍ରହ ପ୍ରକାଶ କରୁନା। ତେଣୁ ସେମାନଙ୍କ ମନରେ ଆୱାରନେସ୍ କ୍ରିଏଟ୍ କରିବା ପାଇଁ ମୋର ଅବସର ସମୟଟାକୁ ମୁଁ ନିଜେ ବିନିଯୋଗ କରି ନିଜେ କୃଷି କଲି ଏବଂ ଦେଖେଇଲି ତାଙ୍କୁ, ସେମାନେ ଦେଖି ମଧ୍ୟ ଉପକୃତ ହେଲେଣି। ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଆମର ଗୋଟେ ସେଠି ଜୟଚଣ୍ଡୀ ନିକଟରେ ଗୋଟେ ହାଟ ବି ବସୁଛି, ଅଞ୍ଚଳରୁ ଯୋଉଟା ଦ୍ରବ୍ୟ ବାହାରୁଛି, ଯୋଉ ପନିପରିବା ବାହାରୁଛି ସେଇଠି ବିକ୍ରି ହଉଛି, ଏବଂ ବଜାର ଠାରୁ ମୂଲ୍ୟ ବହୁତ କମରେ ମଧ୍ୟ। ଏବଂ ଆପଣ ବିଶ୍ୱାସ କରିବେ ନାହିଁ, ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରରେ ମୁଁ ଜହ୍ନି ଚାଷ କରୁଛି।
0: କେମିତି?
1: ପାଣି ସଞ୍ଚୟ କରି ରଖିବାକୁ ପଡେ।
0: ଆଚ୍ଛା,
1: ଗୋଟେ ପୋଖରୀ କରିଛି ସାର୍, ପୋଖରୀର ପାଣି ସଞ୍ଚିତ ହେଇ ରହିଲା, ସଂରକ୍ଷଣ ହେଇ ରହିଲା, ସେଇ ପାଣିକି ବିନିଯୋଗ କଲି। ବୈଶାଖ ମାସ ପ୍ରଚଣ୍ଡ ରୌଦ୍ର, ତାପରେ ମୋର ବଗିଚାଟି ମଧ୍ୟ ସବୁଜିମା ଥାଏ। ଉଦ୍ୟମ କରିବାକୁ ପଡିବ, ସଚେତନ ହେବାକୁ ପଡିବ। ଅଳସୁଆ ଦୁଃଖ ପାଏ, ଆମକୁ ଭଗବାନ ହାତ ଦେଇଛନ୍ତି, ଗୋଡ ଦେଇଛନ୍ତି, ସବୁ ଦେଇଛନ୍ତି, ବୁଦ୍ଧି ଦେଇଛନ୍ତି, ବିବେକ ଦେଇଛନ୍ତି, ଆମେ ସେ ସମୟଟାକୁ ଠିକ ବାଟରେ ବିନିଯୋଗ କରିବା ଉଚିତ।
0: ମାନେ ବହିରୁ ପଢି ଜାଣିଦେଲେ ନା, ଲୋକ ସମ୍ପର୍କରୁ ଜାଣିଲେ ନା, କୃଷି ବିଜ୍ଞାନୀଙ୍କର ପରାମର୍ଶ ନେଲେ ନା, ନାଇଁ ପୂର୍ବପୁରୁଷ ଚାଷବାସ କରୁଥିଲେ ତାଙ୍କଠୁ ଶିଖିଛନ୍ତି?
1: ପୂର୍ବପୁରୁଷ ଯୋଉ ଚାଷ କରୁଥିଲେ ସେମାନେ ତ ହଳ ଲଙ୍ଗଳରେ ଚାଷ କରୁଥିଲେ। ଆଜିକାଲି ପିଲାମାନଙ୍କୁ କହିଲେ ହଳ ଲଙ୍ଗଳ କ'ଣ ସେ କହିପାରିବେନି, ଜୁଆଳି କ'ଣ କହିପାରିବେନି। କିନ୍ତୁ ମୁଁ ମୋର ଅବସର ସମୟ ଯେତେବେଳେ ଧରନ୍ତୁ ଖରା ଛୁଟି ପଡ଼ିଲା ବା ଦୁର୍ଗାପୂଜା ଛୁଟି ପଡ଼ିଲା, ମୁଁ ସେ ସମୟରେ ଆଦିବାସୀ ଅଞ୍ଚଳ ଗସ୍ତ କରେ, ତାଙ୍କର ଭାଷା ସାହିତ୍ୟ ସଂସ୍କୃତି ଉପରେ ଟେଲିଫିଲ୍ମ ଗୁଡ଼ାକ ଅନେକ ଗୁଡ଼ିଏ କରିଛି। ସେ ସମୟରେ ତାଙ୍କ କୃଷି ମୁଁ ଦେଖେ, ତାଙ୍କ କୃଷି କାର୍ଯ୍ୟଟାକୁ ଅନୁଧ୍ୟାନ କରେ, ଅନୁଶୀଳନ କରେ, ଏବଂ ସେଇଟାକୁ ମୁଁ ଆସିକି ନିଜେ ପ୍ରୟୋଗ କଲି ମୋ ବାଡ଼ିରେ। ସେମାନେ କେମିତି ମାଣ୍ଡିଆ ବୁଣୁଛନ୍ତି ମୁଁ ସେଟା ଦେଖିଲି। ମାଣ୍ଡିଆ ବୁଣିବା ପାଇଁ ବିରାଟ ବହୁତ ଗଭୀର ହଳ ଆବଶ୍ୟକ ନାହିଁ, ଖାଲି ଟିକେ ଟିକେ ଭୂମିକୁ ଖୁସେଇ ଦେଇକି ମାଣ୍ଡିଆ ବୁଡ଼ା ହେଲା, ଏବଂ ତା ପାଇଁ କିଛି ପାଣି ବି ମଡ଼ିବା ଆବଶ୍ୟକ ନାହିଁ, ତା ମୂଳରେ ବି ବେଶୀ ପାଣି ରହିଲେ ପଚିଯିବ। ଗଡ଼ାଣିଆ ଜାଗାରେ ମାଣ୍ଡିଆ କଲି, ଏବଂ ସେ ମାଣ୍ଡିଆ ଚୁନାକୁ ମଧ୍ୟ ଆମେ ଖାଉ। ଯୋଉ 10-30 କେଜି 50 କେଜି ମାଣ୍ଡିଆ ବାହାରେ, ଆମର ସକାଳ ଜଳଖିଆଟେ ବି ହେଇଯାଏ।
0: ବିଲକୁଲ, ଆପଣ ଏବେ ବି ଜାଣିଥିବେ ଯେ ମାଣ୍ଡିଆକୁ ବା ମାଣ୍ଡିଆ ଜାତୀୟ ଯାହା ବି କିଛି ଶସ୍ୟ ରହିଲା ତାକୁ ଶ୍ରୀଅର୍ଣ୍ଣ ବୋଲି କୁହାଯାଏ,
1: ଶ୍ରୀଅର୍ଣ୍ଣ କହୁଛନ୍ତି,
0: ଏବଂ ସରକାରୀ ସ୍ତରରେ ମଧ୍ୟ ତାର ସହାୟତା ମୂଲ୍ୟକୁ ମଧ୍ୟ ଘୋଷଣା କରାଯାଇଛି, ଏବଂ ତା ସହିତ ବିଶ୍ୱସ୍ତରରେ ବର୍ତ୍ତମାନ ଓଡ଼ିଶାର ମାଣ୍ଡିଆ ଇଏ ଗୋଟେ ନୂଆ ପରିଚୟ ସୃଷ୍ଟି କରିଛି। ଏଇଥିପାଇଁ ଯେ ମାଣ୍ଡିଆ ହେଉଛି ଆଜିର ଦିନର ସର୍ବୋତ୍କୃଷ୍ଟ ଖାଦ୍ୟ, ଆମ ଶରୀରକୁ ଯାହା ବି କିଛି ଆବଶ୍ୟକତା ରହିଛି ସବୁକିଛି ସେଇଥିରୁ ହିଁ ମିଳିଯାଉଛି। କେବଳ ମାଣ୍ଡିଆ ଚାଷକୁ ଅନୁଧ୍ୟାନ କଲେ ନା, ଆଉ କିଛି ଦେଖିଲେ
1: ମାଣ୍ଡିଆ ଧାନ ଯୋଉ ଲଘୁ ଧାନ, ସେମାନେ ସେ ଧାନ ବି ଆଣିଲି ରାୟଗଡ଼ାରୁ କାଶୀପୁରରୁ, ସେ ଧାନ ଆଣିଲି, ସେଇ ବିହନ ବୁଣିଲି, ସେଟା ହଉଛି ଏତେ ସୁନ୍ଦର ବାସ୍ନା ସେ ଚାଉଳ, ବାସୁମତୀ ନୁହେଁ କିନ୍ତୁ ସେ ଚାଉଳ ବାସ୍ନା, ଏବଂ ସେଇ ଚାଉଳ ସେଇ ଧାନ ମୁଁ ଚାଷ କଲି। ସୁନ୍ଦର କ୍ଷୀରି ହବ, ସୁନ୍ଦର ପ୍ରସାଦ ବି ହବ, ତା ପାଇଁ ବେଶୀ ମଧ୍ୟ ଖର୍ଚ୍ଚ ବି ନାହିଁ।
0: ଛୁଟି ସମୟକୁ ଆପଣ ସଦ୍ବିନିଯୋଗ କରିଦେଲେ,
1: ସବୁବେଳେ ଆଦିବାସୀ ଅଞ୍ଚଳର କଟା
0: କି ଆଜ୍ଞା ଗଲେ କିଛି ଶିଖିଲେ ତାକୁ ଆଣି କିଛି ପ୍ରୟୋଗ।
1: ଆଜ୍ଞା,
0: ଆପଣ ଏବେ ନିଜେ କେତେ ଜମି ଚାଷବାସ କରୁଛ?
1: ବର୍ତ୍ତମାନ 3 ଏକର ଜମି ମୁଁ ଧାନ ଚାଷ ଆରମ୍ଭ କରିଛି ଏ ବର୍ଷ ପାଇଁ, ଏବଂ 2 ଗୁଣ୍ଠ ଜମିରେ ଭେଣ୍ଡି ଆଉ ବାଇଗଣ, ଜହ୍ନି, କଲରା, ଛଞ୍ଚିଣା, ଶାଗ କିଛି ଲଗେଇଥିଲି, ସେମାନେ ପୋକ ଲାଗଗଲା। ତାର କାରଣ ହଉଛି ଅତ୍ୟଧିକ ବର୍ଷା ଯୋଗୁଁ।
0: ପାଣି ସଂରକ୍ଷଣ କଥା ଆପଣ କିଛି ସମୟ ପୂର୍ବରୁ କହୁଥିଲେ।
1: ଆଜ୍ଞା,
0: କଣ ନିଜେ ପୋଖରୀଟିଏ କରିଛ?
1: ପୋଖରୀ ଅଛି।
0: କଣ ପୋଖରୀ ମାଛ ଚାଷ ନା?
1: ମାଛ ଚାଷ ହେଇପାରୁନି, କାରଣ ଟିକେ ମାଛ ଚାଷ ପାଇଁ ମଧୁର ଜଳ ଟିକେ ଆବଶ୍ୟକ, ପାଣିଟା ଏତେ ମଧୁର ନହେଲେ ମଧ୍ୟ ଟିକେ ଖାର ଅଂଶ ରହେ, ତେଣୁକରି ମାଛ ବଢନ୍ତିନି ଭଲ। କୃଷି ପାଇଁ କିଛି ଅସୁବିଧା ହୁଏନି, କିନ୍ତୁ କଦଳୀ ଚାଷ,
0: କଦଳୀ ଚାଷ,
1: କଦଳୀ।
0: ଆଚ୍ଛା, ଜଳ ସଂରକ୍ଷଣର କେତେ ଆବଶ୍ୟକତା ଅଛି, ଏଇଟାକୁ ନିଜେ ଆପଣ ଅନୁଭବ କରିଛନ୍ତି, ପ୍ରୟୋଗ କରିଛନ୍ତି?

0: ଜଳ ବିହୁନେ ସୃଷ୍ଟି ନାଶ, ଜଳ ଗହଳେ ସୃଷ୍ଟି ନାଶ। ପାଣି ଆମ ପାଇଁ ନିହାତି ଜରୁରୀ, ଆମ ପାଇଁ କୃଷି କାର୍ଯ୍ୟ ପାଇଁ ସବୁ ପାଇଁ ପାଣି ନିହାତି ଆବଶ୍ୟକ। ତେଣୁ କରି ପାଣିକୁ ସଂରକ୍ଷଣ କରିବାକୁ ପଡିବ। ବର୍ଷା ଦିନରେ ଯୋଉ ପାଣିଟା ବୋହି ଯାଉଛି ତାକୁ ସଂରକ୍ଷଣ ମୁଁ ଯେତିକି ପାରୁଛି କରୁଛି।
1: ଉପାୟ କଣଟା ଆପଣ ତ କରୁଛନ୍ତି, ଅନ୍ୟମାନଙ୍କ ପାଇଁ କଣ କହିପାରିବେ?
0: ଯେ ଯୋଉମାନଙ୍କର କିଛି କିଛି ପତିତ ଜମି ଅଛି ତାକୁ ପଡିଆ ନ ରଖି, ଧରନ୍ତୁ 2 ଏକର ଜମି ଅଛି, ମଝିରେ ଗୋଟେ ଛୋଟିଆ ଚୁଆଁ ଖୋଳିଲେ ପାଣି ସଂରକ୍ଷିତ ହେଲା ଏବଂ ତା ଚାରିପଟେ କୃଷି କାର୍ଯ୍ୟ ବି ହେଇପାରିଲା,
1: ଭୂତଳ ଜଳସ୍ତର ମଧ୍ୟ ବୃଦ୍ଧି
0: ପାଇବ।
1: ଏଇଟା ବର୍ତ୍ତମାନ ବିଶ୍ୱସ୍ତରରେ ମଧ୍ୟ ଚିନ୍ତା କରିବାର ବିଷୟ ଆସି ପହଞ୍ଚିଛି ଏବଂ ଆମ ପୂର୍ବପୁରୁଷ ମାନେ ମଧ୍ୟ କରୁଥିଲେ। ଆମେ ଗୋଟେ ଗହୀରକୁ ପଶିଗଲେ ଆମେ ଦେଖୁଥିବା ନିହାତି 8-10-15 ଚୁଆ ବା ଚୌକା ଯାହାକୁ କହୁଛନ୍ତି ସେ ଖୋଳା ହେଇଥିବ, କୂଅଟିଏ ଥିବ ଯଦ୍ୱାରା ପାଣିଟା ରହୁଥିଲା। ତ ଆପଣ ଭାବୁନାହାନ୍ତି ଯେ କୃଷକମାନେ ମଧ୍ୟ ନିଜ ଉଦ୍ୟମରେ କିଛି କରିବା କଥା?
0: ନିଶ୍ଚିତ ଭାବେ କୃଷକମାନେ ନିଜ ଉଦ୍ୟମରେ ନିଶ୍ଚିତ କିଛି କରିବା କଥା ଏବଂ କୃଷକମାନଙ୍କ ପାଇଁ ଆଜିକା ସମୟରେ ତାଙ୍କୁ ଗାଇଡ୍ କରିବା ପାଇଁ ଉପଦେଶ ଦେବା ପାଇଁ ଆପଣ ବିଶ୍ୱାସ କରିବେନି, ମୁଁ ପ୍ରତ୍ୟେକ ଦିନ କୃଷି ସଂସ୍ଥାରେ ଶୁଣେ ଆକାଶବାଣୀର, ଆକାଶବାଣୀ ତାଦ୍ୱାରା ମୁଁ ମଧ୍ୟ ଉପକୃତ ହେଇଛି। ଯୋଉ ଆଲୋଚନା ହୁଏ ସେ ମଧ୍ୟ ମୋତେ ସେଥିରୁ ମୁଁ ଅନୁପ୍ରାଣିତ ହେଇଛି ଅନେକ। ଏବଂ କୃଷକ ସବୁବେଳେ ସରକାରଙ୍କୁ ଯେ ଆମେ ଡିପେଣ୍ଡ କରିବା ତା ନୁହେଁ, ଆମକୁ କରିବାକୁ ପଡିବ। ଆମକୁ କିଛି କରିକି ଦେଖେଇବିଲେ ଆମେ ଦେଖେଇ ପାରିବା, ଯଦି ତାହେଲେ ସରକାରୀ ସାହାଯ୍ୟ ନିଶ୍ଚିତ ଆମକୁ ମିଳିବ, କିନ୍ତୁ ଆମେ ସବୁବେଳେ ସରକାରଙ୍କୁ ଡିପେଣ୍ଡ କରିବା ଠିକ।
1: ଏମିତି ଅନେକ କିଛି ଆମ ପୂର୍ବଜମାନେ ଆମକୁ
0: ଶିଖେଇ ଯାଇଛନ୍ତି,
1: ଯୋଉ ଗୁଡ଼ିକୁ ଆମେ ଯଦି ଠିକରେ ଅନୁପାଳନ କରିବା ଆମେ ଲାଭବାନ ହେବାଟା ନିଶ୍ଚିତ। ବିଶ୍ୱର ସର୍ବାଧିକ ଯୁବଶକ୍ତି ମଧ୍ୟ ଭାରତରେ ଅଛନ୍ତି, ସେମାନଙ୍କୁ କଣ ପରାମର୍ଶ ଦେବେ ଯଦ୍ୱାରା ସେମାନେ ଆତ୍ମନିର୍ଭରଶୀଳ ହେବେ, ସନ୍ତୁଷ୍ଟି ପାଇବେ ଏବଂ ସମାଜର ଗୋଟେ ଅଗ୍ରଗତି ହେବ, ଆମର ଆର୍ଥିକ ବିକାଶ ମଧ୍ୟ ହେବ?
0: ଯୁବ ସମାଜ ପାଇଁ ଏତିକି କହିବାକୁ ଚାହେଁ, ଆମର ଜଣେ ପ୍ରାକ୍ତନ କବି କହିଥିଲେ, ଯନ୍ତ୍ର ତତେ କି ମନ୍ତ୍ର ଦେଇଛି ମାଟିରେ ମଣିଷ ଆରେ, ମୁଗ୍ଧ ତୋହର ଚିତ୍ତ ଗହନ ହେଇଯି ପାରୁନଥିବାରେ, ଫେରିଆ ପୂର୍ବ ପଥେ ବୃଥାଠାରେ ଆଉ ଧାଇ ଯାଏ ନାହିଁ ଯନ୍ତ୍ର ଧୂଆଁର ସାଥେ। ଆମକୁ ଯନ୍ତ୍ର ଧୂଆଁର ସାଥିରେ ଯିବାକୁ ପଡିବ, କିନ୍ତୁ ଯୁବ ସମାଜ କେବଳ ଚାକିରି ପଛର ନ ଗୋଡ଼େଇ ସେଇ ବିଦ୍ୟା ସେଇ ବୁଦ୍ଧିକୁ ଯଦି ଆମେ କୃଷି କ୍ଷେତ୍ରରେ ହଉ, ସାମାଜିକ ସହାବସ୍ଥାନ କ୍ଷେତ୍ରରେ ହଉ ପ୍ରୟୋଗ କରିବା, ଆମେ ମଧ୍ୟ ଆତ୍ମନିର୍ଭରଶୀଳ ହେବା ସହିତ ପରିବାର ମଧ୍ୟ ଖୁସିରେ ରହିବେ ଏବଂ ଅଞ୍ଚଳ ମଧ୍ୟ ଖୁସିରେ ରହିବ।
1: ନିଶ୍ଚିତ ଭାବରେ ଆମର ଆର୍ଥିକ ବିକାଶ
0: ହେବ, ରାଜ୍ୟର ମଧ୍ୟ ପ୍ରଗତି ହେବ।
1: ଶ୍ରୀଯୁକ୍ତ ପ୍ରତାପ କୁମାର ପଣ୍ଡା ଜଣେ ଅବସରପ୍ରାପ୍ତ ଶିକ୍ଷକ ଏବଂ ଜଣେ କୁଶଳୀ କୃଷକ ମଧ୍ୟ, ତା ସହିତ ଆଦିବାସୀ ସଂସ୍କୃତି ଉପରେ ଗବେଷଣା କରିଥିବା ଜଣେ ସାଧକ, ଅନେକ ଗୁଡ଼ିଏ ଟେଲିଫିଲ୍ମ ମଧ୍ୟ ଆପଣ ନିର୍ମାଣ କରିଛନ୍ତି, ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି, ଯୁବ ସମାଜ ପାଇଁ ଗୋଟିଏ ପ୍ରେରଣା ମଧ୍ୟ ସାଜିଛନ୍ତି ଆପଣ। ଆପଣଙ୍କର ଉତ୍ତରୋତ୍ତର ଉନ୍ନତି ଆମେ କାମନା କରୁଛୁ। ଆପଣଙ୍କର ଉପସ୍ଥିତି ପାଇଁ ଅନୁଷ୍ଠାନ ତରଫରୁ ଅଶେଷ ଧନ୍ୟବାଦ ଜଣାଉଛୁ ଆଜ୍ଞା, ନମସ୍କାର।
2: ଭାଇ ଆଉ ଆମର ଭାଇ ତ ଭଲ ଭାବରେ ଚାଷବାସ କରୁଛନ୍ତି, ଦୁଇ ପଇସା ଭଲ ପାଉଛନ୍ତି, ଶିକ୍ଷକତା କରିଛନ୍ତି, ମାନେ ଜ୍ଞାନ ଅଛି, ମ
1: ଜ୍ଞାନକୁ ପୁଣି କାର୍ଯ୍ୟରେ ଲଗେଇଛନ୍ତି, ସଫଳ ହେଇଛନ୍ତି, ଅନ୍ୟମାନଙ୍କୁ ମଧ୍ୟ ସେଥିରେ ସାମିଲ କରୁଛନ୍ତି। ଆମ କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ
2: ଆମ ଭାଇଙ୍କୁ ଆଉ ଥରେ ଧନ୍ୟବାଦ।
1: ବଜାର କଥା ଟିକେ ଅଛି ନା ନାଇଁ?
2: ଆଉ ବଜାର କଥା ନ ଜାଣିଲେ କେମିତି ହବ, ଶୁଣିବା ନା ସେ କଥା ଶୁଣିବା।
1: ହଉ,
3: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଆମ ରାଜ୍ୟ ଓଡ଼ିଶା ପାଇଁ ବର୍ତ୍ତମାନ ପରିସ୍ଥିତିରେ ସର୍ବୋଚ୍ଚ ପନିପରିବାର ଦର ହେଉଛି ଆଳୁ କିଲୋ ପ୍ରତି 28-30 ଟଙ୍କା, ପିଆଜ କିଲୋ ପ୍ରତି 31-40 ଟଙ୍କା, ବିଲାତି ବାଇଗଣ କିଲୋ ପ୍ରତି 30-50 ଟଙ୍କା, ବାଇଗଣ କିଲୋ ପ୍ରତି 50-60 ଟଙ୍କା, କୋବି କିଲୋ ପ୍ରତି 60-70 ଟଙ୍କା, ବିନ୍ସ କିଲୋ ପ୍ରତି 80-95 ଟଙ୍କା, ଭେଣ୍ଡି କିଲୋ ପ୍ରତି 43-50 ଟଙ୍କା, କଖାରୁ କିଲୋ ପ୍ରତି 20-30 ଟଙ୍କା, ଝୁଡ଼ଙ୍ଗ କିଲୋ ପ୍ରତି 55-65 ଟଙ୍କା, ଜହ୍ନି କିଲୋ ପ୍ରତି 41-48 ଟଙ୍କା, କଲରା କିଲୋ ପ୍ରତି 44-52 ଟଙ୍କା, ଗାଜର କିଲୋ ପ୍ରତି 54-64 ଟଙ୍କା, ସଜନା ଛୁଇଁ କିଲୋ ପ୍ରତି 55-65 ଟଙ୍କା। ମନେ ରଖନ୍ତୁ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ ବଜାର ଦର କମ୍ ବେଶି ହେବାର ସମ୍ଭାବନା ରହିଛି।
1: ନାଇଁ ବଜାର ଦର କଥା ଜାଣିଲ, ଝୁଅ ଘରକୁ ଯାଇଥିଲ, ରାତି ପାଇଲେ ଗମା ପୁନେଇ ପିଠାପଣା ହବ, ପାଣିପାଗର କଥା
2: ଇଏ ଯୋଉ ସମୟ କେତେବେଳେ ଆସୁଛି, ଦୂର ଦୂର କରି ଗାଳି ଦଉଛି, ପାଣିପାଗ ଶୁଣିବା ତାପରେ ଉଠିବା ଆଉ।
1: ହଉ, ଭାରତୀୟ ପାଣିପାଗ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ଭିତରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ

ହାଲକା ଏବଂ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କିଛି କିଛି ସ୍ଥାନରେ 30-40 କିଲୋମିଟର ବେଗରେ ପବନ ବୋହିବାର ମଧ୍ୟ ସମ୍ଭାବନା ରହିଛି। ତେବେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ବର୍ଷାର ପରିମାଣ ଟିକେ ଅଧିକ ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲି କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ଆସନ୍ତୁ ଶୁଣିବା ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ।

ଆକାଶବାଣୀ ବାରିପଦା ଆସନ୍ତୁ ଶୁଣିବା ଶ୍ରୋତାବନ୍ଧୁମାନଙ୍କର ଚିଠିପତ୍ରର ଉତ୍ତର କାର୍ଯ୍ୟକ୍ରମ ସମୀପେଷୁ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝୀ, ଉପସ୍ଥାପନାରେ ନିବେଦିତା ବାରିକ ଏବଂ ବୀଣାପାଣି ସିଂ।

0: ଲକ୍ଷଣ ବୁଝିଲୁ ଭାଇ?
1: ମାଙ୍କ ବନ୍ଦନା ବୋଲି ବୁଝିଲି।
0: ହେଲେ ମାଙ୍କୁ ସିନା ପଦେ ଡାକିଲେ,
1: ଆଚ୍ଛା
0: ଜଗତର ନାଥ ଯାଇକି ଜଗନ୍ନାଥ,
1: ଆଚ୍ଛା
0: ତାଙ୍କୁ ହେଲେ ପଦେ ନିବେଦନ କରିବା ପାଇଁ କି ଯିବା?
1: ବାସ୍
0: କଣ କହିଲେ,
1: କେମିତି

0: ଗଭୀର ସମୁଦ୍ର ଭିତରେ ଗଜରାଜକୁ ନକ୍ର ଯାଇକି କୁମ୍ଭୀର ଯେତେବେଳେ ଗ୍ରାସ କଲା, ଆପଣ ସୁଦର୍ଶନ ଚକ୍ର ପେଶି ନକ୍ର ଯାଇକି କୁମ୍ଭୀର ମୁଣ୍ଡକୁ ଛେଦନ କରି ଗଜରାଜକୁ ମଧ୍ୟ ରକ୍ଷା କରିଥିଲେ। ଅନ୍ତିମ କାଳରେ ଅଜାମ୍ବୁଳ ପାପୀ ମଧ୍ୟ ଆପଣଙ୍କ ନାଁ ଧରିକି ଡାକିଲା, ତାକୁ ନିଜ ସ୍ଥାନକୁ ମଧ୍ୟ ନେଇ ଯାଇଛନ୍ତି। ଆଉ କଣ କରେ,
1: କଣ କରିଛ?

0: ଚନ୍ଦ୍ରାବତୀ ବୋଲି ଯୋଉ ପୂର୍ଣ୍ଣଚନ୍ଦ୍ର ରନୀ ଜେମା ବାର ବର୍ଷ ନବଜୁଆ ହେଲା, ତାର ବା ଯେ କିଏ ହେଲେ ଭାନୁମତୀ,
1: ଠିକ ଅଛି,
0: ଚିନ୍ତା କଲା ଯେ କୋଉଠି ହେଲେ ଝିଅକୁ ତ ବିବାହ କରିବା,
1: ଆଉ କଣ ଘରେ ରଖିବା କି?
0: ସ୍ୱାମୀ ପାଶେ ନିବେଦନ କଲା ଭାନୁମତୀ, କନ୍ୟା ଲାଗି ବା ଛିଆଣ
1: ଉପଯୁକ୍ତ ପତି,
0: ସ୍ୱାମୀ ଆଗରେ ଯାଇକି କହିଲା, ଦୁର୍ଯ୍ୟୋଧନ ଯାଇକି ଶକୁନି ମନ୍ତ୍ରୀ ପାଖରେ ଯାଇକି ପାଇଗଲେ,
1: ବାସ୍ ବାସ୍
0: ବୋଇଲେ ମାମୁଁ ଶକୁନି ଶୁଣ ମନ ଦେଇ, ବାର ବର୍ଷେ କନ୍ୟା ନ

0: ବିଚାର କଲା ଶକୁନି। ମୋର ବଂଶକୁ ପଥର ଘରେ ଏ ଦୁର୍ଯ୍ୟୋଧନ ବୁଡେଇଛି। ଏହାର ବଂଶ ବୁଡେଇବା ଆଗରୁ ଏହାର ଧନ କେମିତି ଗୁଡେ କ୍ଷୟ କରିଛି ବିଚାର କରିକି କହିଲା ମନ୍ତ୍ରୀ। କହିଲା ରାଜା ଦୁର୍ଯ୍ୟୋଧନ ଶୁଣ ମନ ଦେଇ ତିନି ପୁରେ ତୋ ଜମା ନ ଜମା ସ ମାନେ
1: ବର ନାହିଁ
0: ସ୍ୱର୍ଗ ମୃତ୍ୟ ପାତାଳ ତିନି ପୁରେ ତୋ ଜମା ସମାନ ବର ନାହିଁ।
1: ଆଚ୍ଛା ଝିଅଟି କୋଉଠି ବାହାର କରିବା?
0: ବିବାହ ଯଦି କରିବା ଗୋଟିଏ ଉପାୟ ଅଛି।
1: କଣ କରିବା?
0: ଚାରି ଉଣା

0: ପୃଥିବୀରେ ଲକ୍ଷ ରାଜା ଏ ଲକ୍ଷରୁ ଚାରି ଜଣଙ୍କୁ ଛାଡି ବାକି ସମସ୍ତଙ୍କୁ ନିମନ୍ତ୍ରଣ କରିକି ଆଣିବା।
1: ଆଚ୍ଛା ଠିକ ଅଛି।
0: ଇନ୍ଦ୍ର ଜଣେ ରାଜା, ସିଏ ମୃତ୍ୟୁକୁ ଆସିବନି,
1: ଆସିପାରିବ ନାହିଁ।
0: ବାସୁକି

0: ପାରିବନି,
1: ଆସିପାରିବ ନାହିଁ।
0: ବାସୁକି ଜଣ ରାଜା ପାତାଳରୁ ଆସିପାରିବନି, କୃଷ୍ଣ ତୋର ଶତ୍ରୁ ସେ ଆସିପାରିବ,
1: ନିମନ୍ତ୍ରଣ ଦବା ନାହିଁ।
0: ତୁ ହଉଛୁ ଝିଅର ବାପ, ତୁ ମଧ୍ୟ ଯାଇପାରିବୁନି।
1: ଆଚ୍ଛା, ଏଇ ଚାରି ଜଣଙ୍କୁ ଛାଡି ବାକି ସମସ୍ତଙ୍କୁ ନିମନ୍ତ୍ରଣ କରିକି ଆଣିବା।
0: ଯେତେବେଳେ ଦୁର୍ଯ୍ୟୋଧନ ଏପରି ଶୁଣିଲା, ହାତୀ ପରି ଛାତି ତାକୁ
1: ଫୁଲାଇଣ ଦେଲା,
0: ବୋଇଲା ହେ ମାମୁଁ ଶୁଣ ମୋହର ବଚନ ଲେଖରେ।

0: ଦିନ ବାର ହେଇଛି ଠିକ ମାଘ ମାସ ଶୁକ୍ଳ ଦଶମୀ ଗୁରୁବାର ଦିନ
1: ଠିକ ଅଛି
0: ଲେଖା ଲେଖିଦେଲା ଦୁର୍ଯ୍ୟୋଧନ ହତକୁ ନେଇକି ପଢେଇ ଦେଲେ
1: ଠିକ ଅଛି
0: ପଢି ଦୁର୍ଯ୍ୟୋଧନ

0: ଏପରି ନମସ୍କାର କଲା।
1: ଆଚ୍ଛା
0: ଜଗତ ଜନନୀର ସୁଦୟା କରିଥିବୁ ସୁରସି କବର ମୋତେ
1: ହେଟାଇନ ଦେବୁ।
0: ନମସ୍କାର କରିକି ଜମା ଆମ ଗହଣରେ ଯାଇକି ପାଇଗଲା ସ୍ୱୟଂବର ସଭାରେ। ଦାସୀ ମାନେ ଚାରିପଟେ ଅଛନ୍ତି, ସମସ୍ତ ରାଜା ମାନେ ବସିଛନ୍ତି। ଈଶ୍ୱର ବିଚାର କଲେ ରାଜା ମାନେ
1: କଣ ଦେଖି ବିଚାର
0: ସେ ସଭାରେ ବସିଥିଲେ।

0: ଶଳା ସଂଘ ଭିତରେ କଲା ଅନ୍ୟ ନାରୀ ମାନେ ଯଦି ମର୍ତ୍ତ୍ୟପୁରର ନଦୀ ହେବେ, ଏ ନାରୀ ହବ ଆକାଶର ଗଙ୍ଗା।
1: ଠିକ ଅଛି।
0: ଅନ୍ୟ ନାରୀ ମାନେ ମର୍ତ୍ତ୍ୟପୁର ଯଦି ଫୁଲ ହେବେ, ଏ ନାରୀ ହବ ଆକାଶର ତାରା। ଏପରି ଦାସୀ ମାନେ ସମସ୍ତ ରାଜା ମାନଙ୍କୁ ଚିହ୍ନେଇ ଦେଲେ। ରାଜା ମାନେ ଦେଖିକି ଭାରି ଆନନ୍ଦିତ ହେଇଗଲେ। ହେଲେ କଣ ହେଇଛି ଯେ କାଲି ଆସିକି ବର୍ଣ୍ଣମାଳା ଦବ? ରାତିରେ ଶୋଇଲା ବେଳେ ବିଚାର କରିବ, କାଲି ଆସିକି ବର୍ଣ୍ଣମାଳା ଦବ। ଲେଉଟି ଜମା ଦେଇ ନିଜ ପୁରେ ଗଲା।

0: କରି ମୋରି ପାଖରେ ମୋ ପ୍ରଭୁଙ୍କୁ ଗୌଡ ବୋଲିଙ୍କୁ ଅପମାନ ଦେଲା, ଦିନେ ଦିନେ ଗୌଡ ପାଦକୁ ଧରେଇ ଦେଲା।
1: ଠିକ ଅଛି,
0: କହିଲେ ରାଜା ବର୍ତ୍ତମାନ ତୋ ଝିଅକୁ ତୁ ଯାହାକୁ ଦଉଛୁ ଦିଏ, ହେଲେ ତୋ ଝିଅକୁ ଟିକେ ଦେଖି ଦେଇକି ଯାଉଛି, ମୁଁ ପଳେଇ ଯିବି,
1: ୱାଟରରେ ଚାଲିଯିବି।
0: ନାରଦ ମହର୍ଷି ପଳେଇ ଗଲେ, ଚନ୍ଦ୍ରାବତୀ ପୁରୀ ଯାଇକି ପାଇଗଲେ,
1: ପହଞ୍ଚି ଗଲେ।
0: ଦେଖି କରି ଚନ୍ଦ୍ର

0: ଆସିଲେ ଜମା ଦେଇ ଜଗତରେ ବଡ ଘର ବୋହୂ ହୁଅ, ଏଇ କଲ୍ୟାଣଟା ତତେ ମୁଁ କରୁଛି। ଯେତେବେଳେ ଜମା ଦେଇ ଏପରି ଶୁଣିଲା ଏଡ଼େ ବଡ କଲ୍ୟାଣଟା
1: ଅକାରଣ ହେଲା,
0: କଲ୍ୟାଣଟା ତ ଅକାରଣ ହେଇଗଲା ହେ। ମୋ ବାପ କେତେ ନୃପତି ଆଣିକି ବରଣ କରିକି ବସେଇଛି, ତା ଭିତରୁ କିଏ ବଡ କିଏ ସାନ ମୁଁ କଣ ଯାଇଲି। ନାରଦ ସେଇଠି କହିଲେ
1: କଣ କହିଲେ
0: କହିଲେ

0: ବାପା ଯୋଉ ବର ଗୁଡାକ ମରିଛି ସବୁ ଗୁଡାକ ବୃଦ୍ଧ।
1: ଆଚ୍ଛା ମୁଁ ତ ଦେଖି ଦେଖି ଆସିଲି ଆଉ।
0: ଅବିବାହିତ ଝିଅକୁ ଅବିବାହିତ ପୁଅ ଦରକାର।
1: ନିଶ୍ଚୟ
0: ତୁ ତ ଅବିବାହିତ ଝିଅ, ଏ ବୃଦ୍ଧ ରଜା ଗୁଡାକୁ ନେଇକି ବରଣ କରିବୁ।
1: ଆଚ୍ଛା ଠିକ ଅଛି।
0: ଯେତେବେଳେ ଚନ୍ଦ୍ରାବତୀ ଏପରି ଶୁଣିଲା ସତ କଥା କହୁଛନ୍ତି, ନାରଦଙ୍କ ପାଦ ଧରି କଲା ନମସ୍କାର, ଆଣି ଦିଅ ମୋ ପାଇଁ ଇହେ ସୁର। ନାରଦ କହିଲେ ଜମା ଦେଇ ଚିତ୍ରପଟ ମତେ ଦେଇଦିଏ, ଆଜି ଅର୍ଦ୍ଧରାତ୍ର କାଳରେ ଆଣିକି ତୋ ପୁଅ ସମାନ ଉପଯୁକ୍ତ ବରକୁ ଆଣିକି ଭେଟେଇ ଦେବି।
1: ଠିକ ଅଛି।
0: ନିଜର ଚିତ୍ରପଟ ନାରଦଙ୍କୁ ଦେଲା, ଚିତ୍ରପଟ ଘେଣି ଚାଲିଲେ
1: ବ୍ରହ୍ମାଙ୍କର
0: ଦ୍ୱାରକା ପୁରୀ ଯାଇକି ସାମ୍ୟବୀର ପାଖରେ ପାଇଗଲେ,
1: ପହଞ୍ଚିଗଲେ,
0: ଚିତ୍ରପଟ ଦେଖେଇଦେଲେ। ହେଲାରେ ୟାକୁ ଯଦି ବିବାହ ହବୁ ଆଜି ଅର୍ଦ୍ଧରାତ୍ର କାଳରେ ଯିବୁ ଯାଇକି,
1: ନହେଲେ ତ ପାଇପାରିବୁନି।
0: ତେଣୁ ତା ବାପ ସ୍ୱୟଂବର କରିଛି, ସକାଳୁ ହେଲେ ଯାହା ଖୋଲେ ବର୍ଣ୍ଣମାଳା ଦେଇ
1: ବର୍ଣ୍ଣମାଳା ଦେଇଦବ।
0: ସନ୍ଧ୍ୟା ସମୟ ହେଇଗଲା, ସାମ୍ୟବୀର ବେଶ ହେଇକି ବାହାରି ପଡିଲା ବେଳେ ଏ ଭାଉଜ ମାୟାବତୀଙ୍କ ହାବୁଡ଼େ ପଡିଗଲା।
1: ଆଚ୍ଛା ଠିକ ଅଛି। କଣ କହିଲେ
0: ଭାଉଜ? କହିଲେ ସାମ୍ୟବୀର,
1: ଆଚ୍ଛା
0: ଏମିତି ସନ୍ଧ୍ୟା ବେଳେ ବେଶ ହେଇ ବେଶିଆପୁରକୁ ଯାଉଛ,
1: ନହେଲେ ତମେ ବାହାରିଲ କୁଆଡେ? ଆଉ
0: ସେଇଠି ସାମ୍ୟବୀର କଣ କହିଲା?
1: କଣ କହୁଛି?
0: ବୋଲା ଚହ।

0: ମୁଁ ବେଶୀ ଉପରକୁ ଯାଉନି। ଚନ୍ଦ୍ରାବତୀ ବୋଲି ଗୋଟିଏ ଝିଅ, ସେ ତ ସ୍ୱୟଂବର ହେଇଛି, ତାକୁ ତା ବାପ ବହୁତ ଗୁଡ଼େ ବରଣ କରିଛି ରାଜା ମାନଙ୍କୁ, କାଠେ ମନୋନୀତ ନ ହବାରୁ ନାରଦଙ୍କୁ ଚିତ୍ରପଟ ଦେଖି ମୋ ପାଖକୁ
1: ପଠେଇ ଦେଇଛି।
0: ଯେତେବେଳେ ଭାଉଜ ଏପରି ଶୁଣିଲା, ମନ୍ତ୍ର ଧୂଳି ନାଇଁ ସମ୍ଭବ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ଦାସକାଠିଆ ପରିବେଷଣ କରିଥିଲେ ମାଟିଆ ସାହୁ ଏବଂ ସାଥୀ କଳାକାର ବୃନ୍ଦ। ଆକାଶବାଣୀ ବାରିପଦା ଆସନ୍ତୁ ଶୁଣିବା ଏକକ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ର ଆନ୍ ମିଲୋ ସଜନାରୁ ପରେ କେତୋଟି ଗୀତ।